ଆକାଶବାଣୀ ବାରିପଦା ଆଜି ଶୁକ୍ରବାର 1948 ଶତାବ୍ଦ ଆଷାଢ଼ 26 ଦିନ ଇଂରାଜୀ 2026 ମସିହା ଜୁଲାଇ ମାସ 17 ତାରିଖ ଆମର ଶ୍ରୋତାବନ୍ଧୁମାନଙ୍କୁ ସକାଳର ଶୁଭେଚ୍ଛା ସହ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ସ ଯୋଗେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:58।

ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ବନ୍ଦନା ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ। ଶାନ୍ତିଲତା ବାରିକ ବନ୍ଦନାର ପରବର୍ତ୍ତୀ କଣ୍ଠଶିଳ୍ପୀ। କଣ୍ଠରେ ତାଙ୍କର ଦିବାକର ମହାନ୍ତିଙ୍କ ରଚନା।

ଏଇଠି ଶେଷ କରୁଛୁ ଆଜି ସକାଳର ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ବନ୍ଦନା। ଆକାଶବାଣୀ ବାରିପଦା, ସମୟ ସକାଳ 6:35। ପରବର୍ତ୍ତୀ କାର୍ଯ୍ୟକ୍ରମ କିଛି ସମୟ ମଧ୍ୟରେ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଅନୁଚିନ୍ତା ଉପସ୍ଥାପନ କରିଛନ୍ତି। ଉପସ୍ଥାପନା କରିଛନ୍ତି ନରେଶ ଚନ୍ଦ୍ର ଦାସ।

ଭଗବାନ ଶ୍ରୀ ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ଚିର ସୁନ୍ଦର, ତଥାପି ସେ ନାନାବିଧ ନୟନାନନ୍ଦକର ବେଶରେ ବିଭୂଷିତ ହୋଇ ଭକ୍ତଗଣଙ୍କୁ ଦର୍ଶନ ଦେଇ କୃତାର୍ଥ କରିଥାନ୍ତି। ନୀଳାଦ୍ରି କଟକ।

0: କରେ। ଦାରୁ ବ୍ରହ୍ମ ରୂପରେ ବିରାଜିତ ଶ୍ରୀ ଜଗନ୍ନାଥ ମହାପ୍ରଭୁ ମାନବୀୟ ଲୀଳା ପ୍ରଦର୍ଶନ କରୁଅଛନ୍ତି। ମହାପ୍ରଭୁଙ୍କର ବେଶକୁ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରାଯାଇପାରେ, ଯଥା ଦୈନିକ ବେଶ ଓ ପର୍ବଭିତ୍ତିକ ବେଶ। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର କେତେକ ବେଶ ଶ୍ରୀ ନୃସିଂହ, ଶ୍ରୀରାମ, ଶ୍ରୀକୃଷ୍ଣ ପ୍ରଭୃତି ବିଭିନ୍ନ ଅବତାରକୁ ନେଇ ଅନୁଷ୍ଠିତ ହେଉଥିବା ବେଳେ ଅନେକ ବେଶରେ ମନୁଷ୍ୟୋଚିତ ଲୀଳାର ପରିପ୍ରକାଶ ଘଟିଛି। ବର୍ଷକ ମଧ୍ୟରେ ବିଭିନ୍ନ ମାସରେ ମହାପ୍ରଭୁଙ୍କର ବିବିଧ ବେଶ ଅନୁଷ୍ଠିତ ହୋଇଥାଏ। ସେହି ବେଶଗୁଡ଼ିକ ହେଲା, ବୈଶାଖ ମାସରେ ଠାକୁରମାନେ ଅକ୍ଷୟ ତୃତୀୟା ଠାରୁ 42 ଦିନ ପର୍ଯ୍ୟନ୍ତ ଚନ୍ଦନ ଲାଗି ବେଶ ହୋଇଥାନ୍ତି। ଜ୍ୟେଷ୍ଠ ମାସର ପୂର୍ଣ୍ଣିମା ଦିନ ସ୍ନାନବେଦୀ ଉପରେ ଠାକୁରମାନଙ୍କର ଅତ୍ୟନ୍ତ ମନୋମୁଗ୍ଧକର ଗଜାନନ ବେଶ ଅନୁଷ୍ଠିତ ହୋଇଥାଏ। ସେହିପରି ଆଷାଢ଼ ମାସର ଅମାବାସ୍ୟା ଦିନ ଠାକୁରମାନେ ନବଯୌବନ ବେଶରେ ବିଭୂଷିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ରଥ ଉପରେ ମହାପ୍ରଭୁଙ୍କର ଅତ୍ୟନ୍ତ ମନୋମୁଗ୍ଧକର ସୁନା ବେଶ ଅନୁଷ୍ଠିତ ହୋଇଥାଏ। ଭାଦ୍ରବ କୃଷ୍ଣ ଦଶମୀ ଦିନ ବନଭୋଜି ବେଶ, ଏକାଦଶୀ ଦିନ କାଳିୟ ଦଳନ ବେଶ, ଦ୍ୱାଦଶୀ ଦିନ ପ୍ରଳମ୍ବାସୁରବଧ ବେଶ ଓ ତ୍ରୟୋଦଶୀ ଦିନ କୃଷ୍ଣ ବଳରାମ ବେଶ ରତ୍ନ ସିଂହାସନରେ ଅନୁଷ୍ଠିତ ହୋଇଥାଏ। ସେହିପରି ଭାଦ୍ରବ ଶୁକ୍ଳ ତ୍ରୟୋଦଶୀ ଦିନ ରତ୍ନ ସିଂହାସନରେ ଅନୁଷ୍ଠିତ ହୋଇଥାଏ ଅତ୍ୟନ୍ତ ମନୋମୁଗ୍ଧକର ବାମନ ବେଶ। ଆଶ୍ୱିନ ଶୁକ୍ଳ ଦଶମୀ ଦଶହରା ଦିନ ଠାକୁରମାନଙ୍କର ସୁନାବେଶ ଅନୁଷ୍ଠିତ ହୋଇଥାଏ। ବିଭିନ୍ନ ସୁବର୍ଣ୍ଣର ଅଳଙ୍କାରରେ ବିଭୂଷିତ ହୋଇ ଏହି ଦିନ ଠାକୁରମାନେ ଭକ୍ତଗଣଙ୍କୁ ଦର୍ଶନ ଦେଇଥାନ୍ତି। ଦଶହରା ପରଦିନ ବା ଆଶ୍ୱିନ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ପ୍ରତିଦିନ ରତ୍ନ ସିଂହାସନରେ ଅନୁଷ୍ଠିତ ହୋଇଥାଏ ମହାପ୍ରଭୁଙ୍କର ପରମ ଚିତ୍ତାକର୍ଷକ ରାଧା ଦାମୋଦର ବେଶ। କାର୍ତ୍ତିକ ମାସର ଦୀପାବଳି ଅମାବାସ୍ୟା ଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ମଧ୍ୟରେ ପଡୁଥିବା ସୋମବାରରେ ଶ୍ରୀ ବଳଭଦ୍ରଙ୍କ ବାଡ଼ରେ ହରିହର ବେଶ ଅନୁଷ୍ଠିତ ହୋଇଥାଏ। ଏହି ଚିତ୍ତାକର୍ଷକ ବେଶରେ ବଡ଼ ଠାକୁର ଶ୍ରୀ ବଳଭଦ୍ର ଶ୍ରୀଭୋଜରେ ସୁବର୍ଣ୍ଣର ନଳିଭୋଜ, କର୍ଣ୍ଣରେ କୁଣ୍ଡଳ, କଟିରେ ଓଡ଼ିଆଣୀ, ଚନ୍ଦ୍ର, ସୂର୍ଯ୍ୟ ତଥା ବିଭିନ୍ନ ପ୍ରକାରର ସୁବର୍ଣ୍ଣର ମାଳି ଧାରଣ କରି ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। କାର୍ତ୍ତିକ ମାସର ପଞ୍ଚୁକ ଅବସରରେ କାର୍ତ୍ତିକ ଶୁକ୍ଳ ଏକାଦଶୀ ଦିନ ଲକ୍ଷ୍ମୀନାରାୟଣ ବେଶ, କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ଦିନ ବାଙ୍କଚୂଡ଼ା ବେଶ, କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ ଦିନ ତ୍ରିବିକ୍ରମ ବେଶ, କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ଲକ୍ଷ୍ମୀ ନୃସିଂହ ବେଶ, କାର୍ତ୍ତିକ ପୂର୍ଣ୍ଣିମା ଦିନ ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହୋଇଥାଏ। ଯେଉଁ ବର୍ଷ ପଞ୍ଚୁକ 6 ଦିନ ହୁଏ ସେହି ବର୍ଷ ଯେଉଁ ତିଥି ମଳ ରହେ ସେହି ମଳ ତିଥିରେ ଅତ୍ୟନ୍ତ ଚିତ୍ତାକର୍ଷକ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥାଏ। କାର୍ତ୍ତିକ ମାସ ପରେ ମାର୍ଗଶିର ମାସରେ ଅନୁଷ୍ଠିତ ହୁଏ ମହାପ୍ରଭୁଙ୍କର ଶ୍ରାଦ୍ଧ ବେଶ। ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦା ତିଥିରେ ଶ୍ରାଦ୍ଧ ବେଶରେ ଠାକୁରମାନଙ୍କୁ ସଜ୍ଜିତ କରାଯାଇଥାଏ। ଶୀତ ଅନୁଭୂତ ହେବାରୁ ମାର୍ଗଶିର ଶୁକ୍ଳ ଷଷ୍ଠୀ ଠାରୁ ଠାକୁରମାନଙ୍କର ଘୋଡ଼ଲାଗି ବେଶ ଅନୁଷ୍ଠିତ ହୋଇଥାଏ। ପୌଷ ମାସର ପୂର୍ଣ୍ଣିମା ତିଥିରେ ରତ୍ନ ସିଂହାସନ ଉପରେ ଠାକୁରମାନଙ୍କର ରାଜବେଶ ବା ସୁନାବେଶ ଅନୁଷ୍ଠିତ ହୋଇଥାଏ। ପୌଷ ମାସରେ ପଡୁଥିବା ମକର ସଂକ୍ରାନ୍ତି ପୂର୍ବ ଦିନ ଅନୁଷ୍ଠିତ ହୁଏ ନବାଙ୍କ ବେଶ। ମାଘ ମାସ ଅମାବାସ୍ୟା ଠାରୁ ବସନ୍ତ ପଞ୍ଚମୀ ମଧ୍ୟରେ ବୁଧବାର କିମ୍ବା ଶନିବାର ପଡ଼ିଲେ ରତ୍ନ ସିଂହାସନ ଉପରେ ଠାକୁରମାନଙ୍କୁ ମନଲୋଭା ପଦ୍ମବେଶରେ ବିଭୂଷିତ କରାଯାଇଥାଏ। ମାଘ ମାସର ପୂର୍ଣ୍ଣିମା ଦିନ ଠାକୁରମାନେ ଗଜୋଦ୍ଧାରଣ ବେଶରେ ବିଭୂଷିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ଫାଲ୍ଗୁନ ମାସ ଶୁକ୍ଳପକ୍ଷ ଦଶମୀ ଠାରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଠାକୁରମାନେ ଚାଚେରୀ ବେଶରେ ବିଭୂଷିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ସେହିପରି ଫାଲ୍ଗୁନ ପୂର୍ଣ୍ଣିମା ବା ଦୋଳ ପୂର୍ଣ୍ଣିମା ଦିନ ରତ୍ନ ସିଂହାସନ ଉପରେ ଅନୁଷ୍ଠିତ ହୁଏ ଠାକୁରମାନଙ୍କର ରାଜବେଶ ବା ସୁନାବେଶ। ଏତଦ୍ ବ୍ୟତୀତ ମହାପ୍ରଭୁଙ୍କର ପ୍ରତିଦିନ ସ୍ନାନ ସମୟରେ ଅବକାଶ ବେଶ, ରାତ୍ରିରେ ଶୟନ କାଳରେ ବଡ଼ସିଂହାର ବେଶ, ମକର ସଂକ୍ରାନ୍ତି ଦିନ ମକର ଚୌରାଶୀ ବେଶ ପ୍ରଭୃତି ଅନୁଷ୍ଠିତ ହୋଇଥାଏ।
1: ଅନୁଚିନ୍ତା ଉପସ୍ଥାପନା କରିଥିଲେ ନରେଶ ଚନ୍ଦ୍ର ଦାସ, ଆକାଶବାଣୀ କଟକ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 98ତମ ଭାଗ।

ଦକ୍ଷ ପ୍ରଜାପତି ଓ ଶିବଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱର କାରଣ ଜାଣିବା ପାଇଁ ବିଦୁର ମୈତ୍ରେୟଙ୍କୁ ପଚାରିବାରୁ ମୈତ୍ରେୟ କହିଲେ ଯେ ଦକ୍ଷ ପ୍ରଜାପତିଙ୍କର ଯଜ୍ଞରେ ସକଳ ଦେବତା ଯୋଗ ଦେଇଥିଲେ। ଯଜ୍ଞସ୍ଥଳକୁ ଦକ୍ଷ ଆସିବା କ୍ଷଣି ସମସ୍ତେ ଛିଡ଼ା ହୋଇ ତାଙ୍କୁ ଅଭିନନ୍ଦନ ଜଣାଇଲେ। ଶିବ ଛିଡ଼ା ହୋଇ ଦକ୍ଷଙ୍କୁ ମାନ୍ୟ ନ କରିବାରୁ ସେ ରାଗିଗଲେ ଆଉ ତାଙ୍କୁ ଭର୍ତ୍ସନା କଲେ। ଏଣିକି ଶିବଙ୍କୁ ଯଜ୍ଞରେ ଯଜ୍ଞଭାଗ ନ ଦେବା ପାଇଁ ଆଦେଶ ମଧ୍ୟ ଦେଲେ, ଏପରିକି ଶିବଙ୍କୁ କେହି ପୂଜା ନ କରିବାକୁ କହିଲେ। ଶିବ କୋପଦୃଷ୍ଟି ପକାଇ ଯଜ୍ଞସ୍ଥଳରୁ ଚାଲିଗଲେ।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 98ତମ ଭାଗ। ବେତାର ସମ୍ପାଦନା କରିଥିଲେ ଡକ୍ଟର ବୈଷ୍ଣବ ଚରଣ ସାମଲ। ସଙ୍ଗୀତ ପରିଚାଳନା କରିଥିଲେ ଶାନ୍ତନୁ ମହାପାତ୍ର। ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। କଣ୍ଠଦାନ କରିଥିଲେ ଇନ୍ଦ୍ରାଣୀ ମିଶ୍ର, ସାଗରିକା ମହାନ୍ତି, ଶ୍ରୀକାନ୍ତ ଦାସ ଏବଂ ଆଶା ମୁକୁଳ ବାରିକ। ଆକାଶବାଣୀ କଟକ, ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ରାଶି ଫସଲ ବୁଣିବା ପାଇଁ ଚାଷ ପାଇଁ ଅଧିକ ଅମଳକ୍ଷମ କିସମ ଯେମିତିକି ପ୍ରାଚୀ, କଳିକା, କନକ, ବିନାୟକ ଇତ୍ୟାଦି ଚୟନ କରନ୍ତୁ। 1-1.2 kg ବିହନ ପ୍ରତି ଏକରରେ ବ୍ୟବହାର କରନ୍ତୁ। ବିହନ ବୁଣିବା ପୂର୍ବରୁ 3 gram ସେରେସନ୍ ପ୍ରତି କିଲୋଗ୍ରାମ ବିହନ ସହିତ ମିଶାଇ ବିଶୋଧନ କରନ୍ତୁ। ଶେଷ ଜମି ପ୍ରସ୍ତୁତି ସମୟରେ 6:8:8 କିଲୋଗ୍ରାମର ଯବକ୍ଷାରଜାନ ସାର, ଫସ୍ଫରସ୍ ସାର ଏବଂ ପଟାସ୍ ସାର ପ୍ରତି ଏକରରେ ପ୍ରୟୋଗ କରନ୍ତୁ। ବୁଣିବା ସମୟରେ ଧାଡ଼ି ମଧ୍ୟରେ 30 cm ବ୍ୟବଧାନ ଏବଂ ଗଛ ମଧ୍ୟରେ 10 cm ବ୍ୟବଧାନ ରଖନ୍ତୁ। ଚିନାବାଦାମ ଫସଲରେ ମଞ୍ଜି ବୁଣିବା ସମୟରେ ପ୍ରାକ୍ ତୃଣକୁମାରୀ ପ୍ରୟୋଗ କରିଥିଲେ ମଞ୍ଜି ବୁଣିବାର 15 days ମଧ୍ୟରେ ପାଗ ଶୁଖିଲା ଦେଖି ଏକର ପ୍ରତି 300 ml ଇମା ଜେଥାପିର ନାମକ ଘାସମରା ଔଷଧ କିମ୍ବା 400 ml କୁଇଜାଲୋଫଫ୍ ଇଥାଇଲ ନାମକ ଘାସମରା ଔଷଧ 200 L ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଯଦି ଆଖୁ ଫସଲ 4-5 months ହୋଇଯାଇଥାଏ ତେବେ ମଧ୍ୟମ ଓ ଦୀର୍ଘ ଅବଧିର କିସମରେ ଆଖୁ ଗଛକୁ ସିଧା ରଖିବା ପାଇଁ ଭେଳା ବାନ୍ଧିବା କାର୍ଯ୍ୟ କରନ୍ତୁ। ପୋକ ଆକ୍ରାନ୍ତ ଗଛ, ପିଲ ଏବଂ ବିଳମ୍ବରେ ବାହାରିଥିବା ପିଲଗୁଡ଼ିକୁ କାଢ଼ି ଦିଅନ୍ତୁ। 2-3 ଆଖୁ ଗଛକୁ ତଳରୁ ଆଂଶିକ ଶୁଖିଯାଇଥିବା ପତ୍ର ସାହାଯ୍ୟରେ ଏକାଠି ବାନ୍ଧି ଦିଅନ୍ତୁ।

ଏହି ସମୟରେ ଆଖୁର ଅଗବିନ୍ଧା ପୋକର ଆକ୍ରମଣ ସମ୍ଭାବନା ରହିଥାଏ। ଏହାର ପରିଚାଳନା ପାଇଁ ଫିପ୍ରୋନିଲ୍ 5% ଏସି 600 ମିଲିଲିଟର ଏକର ପ୍ରତି କିମ୍ବା ପ୍ରୋଫେନୋଫସ୍ 50% ଇସି 400 ମିଲିଲିଟର ଏକରକୁ 200 ଲିଟର ପାଣିରେ ମିଶାଇ ଶୁଖିଲା ପାଗ ଦେଖି ସିଞ୍ଚନ କରନ୍ତୁ। ବର୍ତ୍ତମାନ ଅମୃତଭଣ୍ଡା ଲଗାଇବାର ଉତ୍କୃଷ୍ଟ ସମୟ। ହନିଡ୍ୟୁ କୁର୍ଗ ହନିଡ୍ୟୁ CO1 CO2

ଆମର ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ରାତି 7:30 ରାତି 8:00 ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ କେତୋଟି ସୁଗମ ସଙ୍ଗୀତ ଶୁଣିବେ ରାତି 8:30 ରାତି 8:40 ପୁରାତନ ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ରର ଗୀତକୁ ନେଇ କାର୍ଯ୍ୟକ୍ରମ ଗୀତ ଅତୀତ ରାତି 9:15 କାର୍ଯ୍ୟକ୍ରମ ରିଲେ କରିବ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ ରାତି 10:00 ରହିଛି ନାଟକ ପୁରୁଷୋତ୍ତମ ଦେବ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ ମୂଳ ରଚନା ଗୋଦାବରୀ ସୁମିଶ୍ର ଏବଂ ବେତାର ରୂପାନ୍ତର ଓ ପରିଚାଳନା ମନୋରଞ୍ଜନ ଦାସ ଏ ଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମର ଘୋଷଣା ଶୁଣିପାରିବେ କିଛି ସମୟ ପରେ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରା ରଥାରୂଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରା କରିଛନ୍ତି। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଗହଣରେ ତିନି ରଥ ଗଢ଼ିବା ପରେ ଭଗବାନ ଏବଂ ଭକ୍ତଙ୍କ ଅପୂର୍ବ ମିଳନ ହୋଇଛି। ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ, ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ହୋଇଥିଲା। ତେବେ ଗତକାଲି ସନ୍ଧ୍ୟା ହୋଇଯିବାରୁ କୌଣସି ରଥ ଶରଧାବାଲିରେ ପହଞ୍ଚିପାରି ନାହିଁ। ତାଳଧ୍ୱଜ ରଥ ମାର୍କେଟ ଛକ ନିକଟରେ ଥିବାବେଳେ ଦର୍ପଦଳନ ମରିଚିକୋଟ ଛକ ଏବଂ ନନ୍ଦିଘୋଷ ରଥ ସିଂହଦ୍ୱାରରୁ ଅଳ୍ପ କିଛି ବାଟ ଗଡ଼ି ଅଟକି ରହିଛି। ଗତକାଲି ରଥଟଣା ବନ୍ଦ ହେବା ପରେ ବିଧି ଅନୁସାରେ ଶ୍ରୀବିଗ୍ରହମାନଙ୍କ ମହାସ୍ନାନ ନୀତି ପରେ ସର୍ବାଙ୍ଗ, ବେଶ ଓ ମଧ୍ୟାହ୍ନ ଧୂପ ଆଦି ନୀତି ଅନୁଷ୍ଠିତ ହୋଇଥିଲା। ଆଜି ସକାଳ 9:30 ପୁଣି ଥରେ ରଥଟଣା ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ରଥଟଣା ସମେତ ରଥଯାତ୍ରା ସହ ଜଡ଼ିତ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ସମ୍ପନ୍ନ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ରଥଯାତ୍ରା ସମୟରେ ପୃଥକ ପୃଥକ ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 7 ଜଣ ବ୍ୟକ୍ତି ଅସୁସ୍ଥ ହୋଇଥିବା ନେଇ ସୂଚନା ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। କଟକରେ ଚାନ୍ଦିନୀଚୌକ, ଦୋଳମୁଣ୍ଡାଇ, ରାଣୀହାଟ ସମେତ ଜୋବ୍ରା, ତୁଳସୀପୁର, ପିଠାପୁର, ମହାନଦୀ ବିହାର ଆଦି ସ୍ଥାନରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ଶ୍ରୀ ବଳଦେବଜୀଉଙ୍କ ରଥଟଣା ବେଳେ ରଥ ଏକ ପାଖକୁ ମାଡ଼ିଯିବାରୁ ରଥ

0: ଟଣା ସ୍ଥଗିତ ରହିଛି। ଆଜି ମଧ୍ୟାହ୍ନ 12 ସମୟରେ ରଥ ଟଣା ଯାଇ ଗୁଣ୍ଡିଚା ମନ୍ଦିର ନିକଟକୁ ନିଆଯିବ ବୋଲି ସ୍ଥିର କରାଯାଇଛି। ଦେବଗଡ଼ ସହରର ଶ୍ରୀଜଗନ୍ନାଥ ମନ୍ଦିରରେ ଗତକାଲି ତିନି ଠାକୁରଙ୍କ ପହଣ୍ଡି କରାଯାଇ ରଥାରୂଢ଼ କରାଯାଇଛି। ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ରଥଟଣା ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅମୃତ ଭାରତ ଷ୍ଟେସନ ଯୋଜନାରେ ପୁନଃ ବିକଶିତ ହୋଇଥିବା 75 ରେଳ ଷ୍ଟେସନକୁ ଲୋକାର୍ପଣ କରିବେ। ଏଥିରେ ଓଡ଼ିଶାର 7 ରେଳ ଷ୍ଟେସନ ବଲାଙ୍ଗୀର, ବରପାଲି, କେସିଙ୍ଗା, ତାଳଚେର, ବାରିପଦା, ବିମଳଗଡ଼ ଏବଂ ପାରଳାଖେମୁଣ୍ଡି ରହିଛି। ଏହି 7 ଷ୍ଟେସନ ପାଇଁ 109 କୋଟି ଟଙ୍କା ବ୍ୟୟ ହୋଇଛି। ପ୍ରତ୍ୟେକ ଷ୍ଟେସନରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ହସ୍ତତନ୍ତ, ପାରମ୍ପରିକ ଶିଳ୍ପ ଓ ଆଦିବାସୀ କଳାକୁ ଚିତ୍ରିତ କରାଯାଇଛି। ପ୍ରଧାନମନ୍ତ୍ରୀ ପଞ୍ଜାବର ଜଳନ୍ଧରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଷ୍ଟେସନଗୁଡ଼ିକର ଉଦ୍ଘାଟନ କରିବେ। ସେହିଭଳି ପ୍ରଧାନମନ୍ତ୍ରୀ ଆଜି ହରିୟାଣାର ଜିନ୍ଦ ସୋନିପତ ଷ୍ଟେସନରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଫ୍ୟୁଏଲ୍ ସେଲ୍ ଟ୍ରେନ୍ର ଶୁଭାରମ୍ଭ କରିବେ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି 2026 ପୁନଃ ପ୍ରବେଶିକା ଫଳ ପ୍ରକାଶ ପାଇଛି। ପରୀକ୍ଷାରେ ମୋଟ 11,21,000 ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏଥିରେ 58%ରୁ ଅଧିକ ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ପରୀକ୍ଷାରେ ପଞ୍ଜାବର ଆର୍ୟାନ ଗୁପ୍ତା ଏବଂ ହରିୟାଣାର ପଂଶୁଲ ବଂଶଲ ସର୍ବଭାରତୀୟ ସ୍ତରରେ ଯୁଗ୍ମ ଟପର ହୋଇଥିବା ବେଳେ ଓଡ଼ିଶାରେ ଅମନ କୁମାର ନାୟକ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ଚଳିତ ଶିକ୍ଷାବର୍ଷ ପାଇଁ ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହୋଇଛି। ଏହି ପର୍ଯ୍ୟାୟରେ 382,835 ଜଣ ନାମ ଲେଖାଇଛନ୍ତି। ଆସନ୍ତା 23 ନାମଲେଖା ପାଇଁ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବ। କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ସମିତି ମାଧ୍ୟମରେ ଜିଲ୍ଲାସ୍ତରୀୟ ବିଶ୍ୱ ଜନସ୍ୱାସ୍ଥ୍ୟ ଦିବସ ସ୍ଥାନୀୟ ପୁରୁଣା ମେଡିକାଲ ସ୍ଥିତ ତାଲିମ ଗୃହରେ ଅନୁଷ୍ଠିତ ହୋଇଯାଇଛି। 2025-26 ଆର୍ଥିକ ବର୍ଷରେ ସଫଳ କାର୍ଯ୍ୟାନ୍ୱୟନ ନିମନ୍ତେ 7 ଚିକିତ୍ସାଳୟକୁ ମାନପତ୍ର ପ୍ରଦାନ କରାଯାଇଥିଲା। କନିକା ପ୍ରଜା ଆନ୍ଦୋଳନର ମୁଖ୍ୟ ପୁରୋଧା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପୂର୍ବତନ ବିଧାୟକ ବିପ୍ଳବୀ ଚକ୍ରଧର ବେହେରାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଭଦ୍ରକରେ ପାଳିତ ହୋଇଯାଇଛି। ସଂସ୍କୃତି ଭବନଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ବିପ୍ଳବୀ ଚକ୍ରଧରଙ୍କ ସ୍କୃତିଚାରଣ କରିଥିଲେ। ସମସ୍ତଙ୍କ ପାଖରେ ନ୍ୟାୟର ସୁଫଳ ପହଞ୍ଚାଇବା ଲକ୍ଷ୍ୟ ନେଇ ଆଜି ଆନ୍ତର୍ଜାତିକ ନ୍ୟାୟ ଦିବସ ପାଳନ କରାଯାଉଛି। ସମସ୍ତଙ୍କ ପାଇଁ ନ୍ୟାୟ, ବିଶ୍ୱଶାନ୍ତି ପ୍ରତିଷ୍ଠା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷ ନ୍ୟାୟ ଦିବସର ବିଷୟବସ୍ତୁ ରହିଛି ସାରା ବିଶ୍ୱରେ ନ୍ୟାୟ, ଉତ୍ତରଦାୟିତ୍ୱ ଓ ମାନବାଧିକାରର ପ୍ରସାର। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 26 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଆଲୋଚନା କୋଲନରେ ପ୍ରଦାହ। ଆଲୋଚନା କରିଛନ୍ତି ଡାକ୍ତର ଶ୍ରୀକାନ୍ତ ପଣ୍ଡା।
2: କୋଲନ କହିଲେ ବୃହଦାନ୍ତ ଓଡ଼ିଆ, ଆଉ ITIS ITIS ଇଂଲିଶରେ ତା ମାନେ ହେଲା ପ୍ରଦାହ, ଅର୍ଥ କୋଲନଟା ରାଗିଛି, ବୃହଦନ୍ତଟା ରାଗିଯାଏ। କେତେବେଳେ ଆଜ୍ଞା ରାଗେ? ମୁଁ ଯଦି ଆପଣଙ୍କୁ ଜୋର କରି ଚାପୁଡ଼ାଏ ବସେଇଦେଲି, ଆପଣ ଗାଲ ରାଗରେ ଫୁଲିକି ଲାଲ ପଡ଼ିଯାଉଛି। ଏକ୍ଜାକ୍ଟଲି ସେମିତି ଯଦି କୌଣସି ରକମ କାରଣରୁ ବୃହଦନ୍ତରେ ପ୍ରଦାହ ହୁଏ, ସେ ରାଗିକି ଥାଏ। ତେଣୁ ଇଂଲିଶରେ ତାକୁ କୋଲାଇଟିସ୍ କହୁଛନ୍ତି, ଆମେ ତାକୁ ବୃହଦନ୍ତର ପ୍ରଦାହ ବୋଲି କହିବା। କୋଲନଟା ତାକୁ ଓଡ଼ିଆରେ ଆମେ ବୃହଦନ୍ତ ଯୋଉ କହିଲୁ, ତାର କାମ ହେଲା ଝାଡ଼ା ଜମା ହେଇକି ରହେ। ସେଠି ବହୁତ ରକମ ଜୀବାଣୁ ଅଛନ୍ତି, ଉପକାରୀ ମଧ୍ୟ। ଆଉ 2.5 ଲିଟର ପାଣି ପିଉ, ଆଉ ତା ସାଙ୍ଗରେ ଭିତରେ 3-4 ଲିଟର ତିଆରି ହେଉଛି ପାଣି। ଏ 7-8 ଲିଟର ପାଣିରୁ ବା ଜଳୀୟ ପଦାର୍ଥରୁ 8 ଲିଟର ଯାକ ଆସ୍ତେ ଆସ୍ତେ ଦେହ ଭିତରୁ ପଳେଇଯାଏ, ମାତ୍ର 100-200 ଆମର ଝାଡ଼ାରେ ଯାଏ, ପରିସ୍ରାରେ ଯାଏ। କିନ୍ତୁ ପ୍ରଥମ କାମ ହେଲା କୋଲନର ଜଳୀୟ ଅଂଶକୁ ପୁଣି ତା ଦେହ ଭିତରକୁ ନେଇଯିବା। ଆଉ ସେଠି ଯେହେତୁ କୋଟି କୋଟି ଜୀବାଣୁ ଅଛନ୍ତି, ତାଙ୍କ ଭିତରେ ଲଢ଼େଇ ଲାଗିଗଲେ କୋଲନରେ ପ୍ରଦାହ ହୁଏ। କୋଲାଇଟିସର ପ୍ରଥମ ଲକ୍ଷଣ ହେଲା କ୍ରାମ୍ପି ପେନ୍, ମାନେ ପେଟ କଟା, ତଳପେଟ ଏମିତି କାଟିବ ଯେ ସତେ ଯେମିତି କିଏ ଜଣେ ସେଠି ଛୁରୀ ମାରୁଛି, ଏମିତି ପେଟ କାଟିବ। ତାପରେ ଯିବେ ଝାଡ଼ା ଯିବାବେଳକୁ ଟିକେ ଲାଳ ପଡ଼ିବ, କେତେବେଳେ ଟିକେ ରକ୍ତ ପଡ଼ିବ, ଆଉ ଟିକେ ବାୟୁ ଯିବ, ଆପଣଙ୍କୁ ଆରାମ ଟିକେ ଲାଗିବ। ପୁଣି କିଛି ସମୟ ପରେ ଆସି ବସିଥିବେ, ପୁଣି ଝାଡ଼ା ଲାଗିବ। ଆଉ ଏଇଟା ପ୍ରତ୍ୟକ୍ଷରେ ଆପଣ କେଉଁଠି ଫିଷ୍ଟ ଖାଇଦେଲେ, ସକାଳେ ସାଙ୍ଗେ ସାଙ୍ଗେ ଉଠିଲା ବେଳକୁ ମୁଁ କେମିତି ଯିବି ଲାଟ୍ରିନ୍? ଯିବି ଯେ ଝାଡ଼ା କିନ୍ତୁ ପରିଷ୍କାର ହେବନି, ଟିକେ ଲାଳ ରକ୍ତ ଟିକେ ପଡ଼ିବ, ପେଟ ଫମ୍ପେଇ ହେବ, ଆଉ ପେଟଟା ଲାଗିବ ଯେ ନାଗରା ଭଳିଆ, ଆହୁରି କିଛି କ୍ଲିୟର ହେଲାନି କି। ଆଉ ବେଳେବେଳେ ସେଥିପାଇଁ ଜ୍ୱର ବି ହୁଏ, ବେଳେବେଳେ କାହାର ବାନ୍ତି ବି ଟିକେ ଲାଗେ, ଭୋକ କମିଯାଏ। ଚିକିତ୍ସା କାରଣ ନେଇକି ଚିକିତ୍ସା, କେଉଁ କାରଣରୁ ପ୍ରଦାହ ହେଲା? ମୁଁ କହିଲି ଯେଉଁ ଏତେ କୋଟି କୋଟି ଜୀବାଣୁ ଅଛନ୍ତି, ଇନଫେକ୍ସନ୍ ଯଦି ରହିଲା ତାକୁ ଆମେ ଇଂଲିଶରେ କହୁଛୁ ଇଏଚ୍ ଇନଫେକ୍ସନ୍,

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ସକାଳ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ହରିୟାଣାର ଜିନ୍ଦ ରେଳ ଷ୍ଟେସନଠାରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ରେଳ ଚଳାଚଳର ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ପଞ୍ଜାବର ଜଳନ୍ଧରରୁ ଓଡ଼ିଶା ସମେତ ଦେଶର 74 ପୁନଃ ବିକଶିତ ଅମୃତ ରେଳ ଷ୍ଟେସନର କରିବେ ଉଦ୍ଘାଟନ। ପ୍ରକାଶ ପାଇଲା NDA ପରିଚାଳିତ ନିଟ୍ UG ପୁନଃ ପ୍ରବେଶିକା ପରୀକ୍ଷା ଫଳ। 11 ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ। ଇରାନ ଉପରେ ଆମେରିକାର ଆକ୍ରମଣ ଜୋରଦାର। ଏବଂ 3 ମ୍ୟାଚ୍ ବିଶିଷ୍ଟ କ୍ରିକେଟ୍ ସିରିଜ୍ର ଗତକାଲି ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ ଭାରତକୁ 4 ୱିକେଟ୍ରେ ପରାସ୍ତ କଲା ଇଂଲଣ୍ଡ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହରିୟାଣା, ଚଣ୍ଡିଗଡ଼ ଏବଂ ପଞ୍ଜାବ ଗସ୍ତରେ ଯିବେ। ହରିୟାଣାର ଜିନ୍ଦ ରେଳ ଷ୍ଟେସନଠାରେ ଜିନ୍ଦ ଏବଂ ସୋନିପତ୍ ମଧ୍ୟରେ ଦେଶର ପ୍ରଥମ ହାଇଡ୍ରୋଜେନ୍ ରେଳ ଚଳାଚଳର ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବେ। ଜିନ୍ଦର ଏକଲବ୍ୟ ଷ୍ଟାଡିୟମ୍ଠାରେ ଆୟୋଜିତ ହେବାକୁ ଥିବା ଏକ ସମାରୋହରେ ପ୍ରାୟ 14,700 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶ୍ରୀ ମୋଦି ଲୋକାର୍ପଣ ଓ ଶିଳାନ୍ୟାସ କରିବେ। ହରିୟାଣାର ଜିନ୍ଦ ରେଳ ଷ୍ଟେସନଠାରେ ଶୁଭାରମ୍ଭ ହେବାକୁ ଥିବା ଏହି ଟ୍ରେନ୍ ହାଇଡ୍ରୋଜେନ୍ ଇନ୍ଧନ ସେଲ୍ ପ୍ରଯୁକ୍ତିବିଦ୍ୟା ଦ୍ୱାରା ଚାଳିତ ହେବ। ହାଇଡ୍ରୋଜେନ୍କୁ ବିଦ୍ୟୁତ୍ରେ ରୂପାନ୍ତରିତ କରି ଟ୍ରେନ୍କୁ ଗତିଶୀଳ କରିବ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଟ୍ରେନ୍ ଉନ୍ନତ ରେଳ ଇଞ୍ଜିନିୟରିଂ କ୍ଷେତ୍ରରେ ଦେଶରେ ବୃଦ୍ଧି ପାଉଥିବା କ୍ଷମତାକୁ ଦର୍ଶାଉଛି। ଭାରତର ଏହି

ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ ରେଳବାଇ କ୍ଷେତ୍ରରେ ସ୍ୱଚ୍ଛ ଏବଂ ସ୍ଥାୟୀ ଗତିଶୀଳତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହି ହାଇଡ୍ରୋଜେନ୍ ଟ୍ରେନ୍ରେ 10 କୋଚ୍ ରହିଛି, ଯେଉଁଥିରେ 2600 ଯାତ୍ରୀ ଯାତ୍ରା କରିପାରିବେ। ଏଥିରେ 3200 ହର୍ସ ପାୱାର ବିଶିଷ୍ଟ ଇଞ୍ଜିନ୍ ବ୍ୟବହାର କରାଯାଇଛି। ଜର୍ମାନୀ ଏବଂ ଚୀନ୍ରେ ଚାଲୁଥିବା ହାଇଡ୍ରୋଜେନ୍ ଟ୍ରେନ୍ରେ ମାତ୍ର 2-3 କୋଚ୍ ବ୍ୟବହାର କରାଯାଉଛି। ଏହି ଟ୍ରେନ୍ରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସାମିଲ କରାଯାଇଛି। ହାଇଡ୍ରୋଜେନ୍ ନିର୍ଗମନ, ଉତ୍ତାପ, ଧୂଆଁ ଏବଂ ଅଗ୍ନିଶିକା ବାହାରିବା ସମ୍ପର୍କରେ ସନ୍ଧାନ କରିବାର କ୍ଷମତା ରହିଛି। ଏହି ଟ୍ରେନ୍ ଆରମ୍ଭ ହେବା ଦ୍ୱାରା ଭାରତ ଜର୍ମାନୀ, ଜାପାନ, ଚୀନ୍ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଭଳି ସ୍ୱଚ୍ଛ ରେଳ ପରିବହନ ପାଇଁ ହାଇଡ୍ରୋଜେନ୍ର ବ୍ୟବହାର କରୁଥିବା ଦେଶମାନଙ୍କ ମଧ୍ୟରେ ସାମିଲ ହେବ। ଅପରାହ୍ନରେ ଶ୍ରୀ ମୋଦି ଜିନ୍ଦରୁ ଚଣ୍ଡିଗଡ଼ ଯାତ୍ରା କରିବେ ଏବଂ ସେଠାରେ ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ସଡ଼କ ଭିତ୍ତିଭୂମି ପ୍ରକଳ୍ପ ସହ ଜଡ଼ିତ 4,700 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ପ୍ରଧାନମନ୍ତ୍ରୀ ସେଠାରେ ଏକ ଜନସମାବେଶକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ପରେ ଶ୍ରୀ ମୋଦି ପଞ୍ଜାବର ଜଳନ୍ଧର ଗସ୍ତ କରି 5,470 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶାର 7 ସମେତ ଦେଶର 74 ପୁନଃ ବିକଶିତ ଅମୃତ ରେଳ ଷ୍ଟେସନର ଉଦ୍ଘାଟନ କରିବେ। ପଞ୍ଜାବର ଜଳନ୍ଧର ଗସ୍ତ କରି ସେଠାରୁ ପ୍ରଧାନମନ୍ତ୍ରୀ ଏହି ରେଳ ଷ୍ଟେସନଗୁଡ଼ିକର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହି 74 ଅମୃତ ଷ୍ଟେସନ 20 ରାଜ୍ୟରେ ରହିଛି। ଏହା ହେଉଛି ବିଶ୍ୱର ସର୍ବବୃହତ୍ ଷ୍ଟେସନ ପୁନଃ ବିକାଶ କାର୍ଯ୍ୟକ୍ରମ। ବିରାସତ ଭି ବିକାଶ ଭି ସ୍ଲୋଗାନ ଦେଇ ଏହି ଷ୍ଟେସନଗୁଡ଼ିକର ଶୁଭାରମ୍ଭ କରାଯିବା ସହ ସ୍ଥାନୀୟ ସଂସ୍କୃତି, ଐତିହ୍ୟ ଓ ସ୍ଥାପତ୍ୟକୁ ପ୍ରତିଫଳିତ କରିବ। ଓଡ଼ିଶାର 7 ପ୍ରମୁଖ ଷ୍ଟେସନଗୁଡ଼ିକ ହେଉଛି ବଲାଙ୍ଗୀର, ବରପାଲି, ପାରଳାଖେମୁଣ୍ଡି, ତାଳଚେର, କେସିଙ୍ଗା, ବାରିପଦା ଏବଂ ବିମଳଗଡ଼। ଏହି ଷ୍ଟେସନଗୁଡ଼ିକୁ ବିଶ୍ୱସ୍ତରୀୟ, ସମାବେଶୀ ଏବଂ ଭବିଷ୍ୟତର ଆବଶ୍ୟକତା ଦୃଷ୍ଟିରେ ରଖି ବିକଶିତ କରାଯାଇଛି। ପୁନଃବିକଶିତ ଅମୃତ ରେଳ ଷ୍ଟେସନଗୁଡ଼ିକରେ ଅତ୍ୟାଧୁନିକ ପ୍ଲାଟଫର୍ମ, ଷ୍ଟେସନ କୋଠା, ପାରମ୍ପରିକ ପ୍ରତୀକ୍ଷାଳୟ ଏବଂ ଉନ୍ନୀତ ଯାତ୍ରୀ ସେବା ବ୍ୟବସ୍ଥା କରାଯାଇଛି। ସଂସଦର ମୌସୁମୀ ଅଧିବେଶନ ଆସନ୍ତା 20 ଆରମ୍ଭ ହେଉଥିବା ବେଳେ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ ପକ୍ଷରୁ ରଣନୀତି ସ୍ଥିର କରିବା ଲାଗି ଆଜି ବୈଠକ ବସିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୈଠକରେ ଅଧ୍ୟକ୍ଷତା କରିବେ। ରାଷ୍ଟ୍ରୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଦ୍ୱାରା ଆୟୋଜିତ ନିଟ୍ ୟୁଜି 2026 ପୁନଃ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ପାଇଛି। ମେଡିକାଲ, ଦନ୍ତ ଚିକିତ୍ସା, ଆୟୁଷ ଏବଂ ଅନ୍ୟ ସମ୍ବନ୍ଧିତ ପାଠ୍ୟକ୍ରମ ପାଇଁ 11 ଅଧିକ ପରୀକ୍ଷାର୍ଥୀ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏନ୍ଟିଏର ୱେବ୍ସାଇଟ୍ nit.nta.nic.in ପରୀକ୍ଷାଫଳ ଓ ସ୍କୋର କାର୍ଡ ଉପଲବ୍ଧ ହେଉଛି। ପୂର୍ବ ନିର୍ଦ୍ଧାରିତ ଶିକ୍ଷାବର୍ଷ ସମୟ ନିର୍ଘଣ୍ଟ ଅନୁଯାୟୀ ଛାତ୍ରଛାତ୍ରୀମାନେ ଯେଭଳି ମେଡିକାଲ ପାଠ୍ୟକ୍ରମରେ ନାମ ଲେଖାଇପାରିବେ ଏହାକୁ ଦୃଷ୍ଟିରେ ରଖି ସଠିକ୍ ସମୟରେ ପରୀକ୍ଷାଫଳ ପ୍ରକାଶ କରାଯାଇଥିବା ଏନ୍ଟିଏ ପକ୍ଷରୁ କୁହାଯାଇଛି। ଚଳିତ ବର୍ଷ ପ୍ରଶ୍ନପତ୍ର ପ୍ରଘଟ ଘଟଣା ନେଇ ପ୍ରଥମ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାକୁ ବାତିଲ କରାଯିବା ପରେ ଦେଶର 551 ଓ ବିଦେଶର 14 ସହରର 5,440 ପରୀକ୍ଷା କେନ୍ଦ୍ରରେ 20 ପରୀକ୍ଷାର୍ଥୀ ପୁନଃ ପ୍ରବେଶିକା ପରୀକ୍ଷା ଦେଇଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ଇରାନ ଉପରେ ଆକ୍ରମଣ ଜୋରଦାର କରିଛି। ଇରାନର ପ୍ରମୁଖ ସ୍ଥଳୀଗୁଡ଼ିକ ଉପରେ ଆମେରିକା ଆକ୍ରମଣ କରିବା ସହ ଏକ ନୌବାଣିଜ୍ୟ ଜାହାଜ ଉପରକୁ ଗୁଳିଚାଳନା କରିଥିବା ଜଣାପଡ଼ିଛି। ଇରାନ ସେନା ପକ୍ଷରୁ ଆମେରିକାର ନୌସେନା ବ୍ଲକେଡ୍କୁ ନଷ୍ଟ କରିବାକୁ ଉଦ୍ୟମ ହେବା ପରେ ଆମେରିକା ପକ୍ଷରୁ ଆକ୍ରମଣ କରାଯାଉଥିବା କୁହାଯାଇଛି। ତେବେ ଇରାନ ମଧ୍ୟ ଏହାର ଜବାବ ଦେଇଛି। କ୍ଷେପଣାସ୍ତ୍ର ଓ ଡ୍ରୋନ୍ ସହାୟତାରେ ଇରାନ ପକ୍ଷରୁ ପ୍ରତି ଆକ୍ରମଣ ଜାରି ରହିଛି। ଗତ ମାସରେ ଉଭୟ ଦେଶ ମଧ୍ୟରେ ହୋଇଥିବା ଯୁଦ୍ଧବିରତି ଏକ ପ୍ରକାର ଅକାମୀ ହୋଇଥିବା କୁହାଯାଇଛି। ଉଭୟ ଆମେରିକା ଏବଂ ଇରାନ ହର୍ମୁଜ୍ ପ୍ରଣାଳୀ ଉପରେ ସେମାନଙ୍କର ଅକ୍ତିଆର ସାବ୍ୟସ୍ତ କରିବା ଲାଗି ଆକ୍ରମଣ ଓ ପ୍ରତି ଆକ୍ରମଣକୁ କେନ୍ଦ୍ରୀଭୂତ କରିଛନ୍ତି। ଆମେରିକାର ଆକ୍ରମଣରେ ଇରାନର 35 ନାଗରିକଙ୍କ ମୃତ୍ୟୁ ହୋଇଥିବାବେଳେ 300 ଅଧିକ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବୃୟାରୀ 28 ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରିବା ପରଠାରୁ ମଧ୍ୟପ୍ରାଚ୍ୟରେ ସଂଘର୍ଷ ଲାଗି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କତାରର ଅମୀର ଶେଖ୍ ତମିମ୍ ବିନ୍ ହମଦ୍ ଅଲି ଥାନିଙ୍କ ସହ ବାର୍ତ୍ତାଳାପ କରି ତାଙ୍କ ପିତା ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କ ନିଧନରେ ଶୋକ ବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, କତାରର ଅମୀର ସମୟରେ ଉଭୟ ଦେଶ ମଧ୍ୟରେ ଥିବା ରଣନୈତିକ ଭାଗିଦାରିତା ଆଗାମୀ ଦିନରେ ଆହୁରି ସୁଦୃଢ଼ ହେବ। ଭାରତ ଏବଂ କତାରରେ ରହୁଥିବା ଭାରତୀୟଙ୍କ ପ୍ରତି ତାଙ୍କର ଭଲପାଇବାକୁ ସ୍ମରଣ କରି ଶ୍ରୀ ମୋଦି କହିଛନ୍ତି, ଭାରତ

0: ଭାଇ, ଏ ମହଙ୍ଗା ଯୋଗକୁ ଇଲେକ୍ଟ୍ରି ବିଲ୍ ଭାରି ଟେନସନ୍ ଦଉଛି।
1: କାହିଁ ତୁ ଜାଣିନୁ, ସରକାରଙ୍କ ପିଏମ୍ ସୂର୍ଯ୍ୟଘର ୟୁଏଲ୍ଏ ମଡେଲରେ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି ମାତ୍ର 5,000 ଟଙ୍କାରେ। 1 କିଲୋୱାଟ ଘରୋଇ ଉପଭୋକ୍ତା ମାତ୍ର 5,000 ଟଙ୍କାରେ ଛାତ ଉପରେ ସୋଲାର ବ୍ୟବସ୍ଥା କରି ବର୍ଷକୁ 5,000 ଟଙ୍କା ଯାଏଁ ସଞ୍ଚୟ କରିପାରିବେ। ତ ଆଉ ଡେରି କାହିଁକି? ଅଧିକ ଜାଣିବା ପାଇଁ TPNODL ଅଫିସ ନହେଲେ ଗ୍ରାହକ ସେବା ନମ୍ବର 1800-3456-718 କିମ୍ବା 1912ରେ ଯୋଗାଯୋଗ କର।
2: ଘଣ୍ଟ ଘଣ୍ଟା ଖୋଳତାଳ ଆଉ ଜୟ ଜଗନ୍ନାଥ ଧ୍ୱନିରେ କମ୍ପି ଉଠେ ବଡ଼ଦାଣ୍ଡ। ଭକ୍ତିର ଭାବରେ ବନ୍ଧା ସିଏ, ଭକ୍ତ ଦୁଇଟି ହାତ ଟେକି ନିଜକୁ ସମର୍ପି ଦିଏ ତାଙ୍କ ନିକଟରେ। ମୁଖରୁ ଆପଣ ଛାଏ ବାହାରି ଆସେ, ହେ ପ୍ରଭୁ କରୁଣାମୟ, ତୁମେ ଆଦି ତୁମେ ଅନ୍ତ, ମୁଁ ନିମିତ୍ତ ମାତ୍ର। ଭାବର ରଜ୍ଜୁରେ ପ୍ରଭୁ କୁଳେ ନିଅନ୍ତି ତାକୁ।

ଗୀତାଞ୍ଜଳିର ଅବଶିଷ୍ଟାଂଶ ଶୁଣିପାରିବି ସକାଳ 8:45। ବର୍ତ୍ତମାନ ସମୟ ସକାଳ 8:30। କିଛି ସମୟ ମଧ୍ୟରେ ରାଜ୍ୟସ୍ତରୀୟ ପ୍ରସାରଣରେ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ବୈଦିକ ତାନ୍ତ୍ରିକ ପୌରାଣିକ ଓ ଲୌକିକ ଏହି ଚାରିଧାରାକୁ ଏକାଧାରାରେ ଏକତ୍ରିତ କରି ସମସ୍ତ ଧର୍ମଧାରାକୁ ପ୍ରତ୍ୟକ୍ଷ ପରୋକ୍ଷ ଭାବରେ ଧାରଣ କରି ଅବିଗ୍ରହ ବିଗ୍ରହ ଭାବରେ ଯେଉଁ ଦାରୁ ବିଗ୍ରହ ନୀଳାଚଳରେ ପ୍ରତିଷ୍ଠିତ ସେହି ଜଗନ୍ନାଥଙ୍କ ବିଗ୍ରହଠାରୁ ଆରମ୍ଭ କରି ପୂଜା ପର୍ବ ଯାନିଯାତ୍ରା ବିଧିବିଧାନ ପର୍ଯ୍ୟନ୍ତ ସବୁକିଛି ତତ୍ତ୍ୱ ଓ ତଥ୍ୟରେ ପରିପୂର୍ଣ୍ଣ। ସେଥିମଧ୍ୟରେ ତାଙ୍କର ରଥଯାତ୍ରା ଯେତିକି ପ୍ରସିଦ୍ଧ ତତ୍ତ୍ୱଧିକ ପ୍ରସିଦ୍ଧ ତାଙ୍କର ଗୁଣ୍ଡିଚା ବିଜେ ଓ ରହଣୀ। ଗୁଣ୍ଡିଚା ମନ୍ଦିରରେ ଠାକୁରମାନଙ୍କର ଅବସ୍ଥାନ କାଳ ସଂକ୍ଷିପ୍ତ ହେଲେ ହେଁ ନୀତି ଓ ବିଧିବିଧାନ ଅନେକ ଆଉ ମହତ୍ତ୍ୱ।

0: ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କାଳରେ କେତେକ ମୌଳିକ ନୀତିକୁ ଛାଡ଼ି ଠାକୁରମାନଙ୍କର ନୀତି ସବୁ ବଡ଼ ଦେଉଳର ନୀତି ସହିତ ପ୍ରାୟ ସମାନ। ରଥଗୁଡ଼ିକ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ପରେ ରଥ ଉପରେ ବିଧିପୂର୍ବକ ସାୟାହ୍ନ ପୂଜା ହୁଏ। ତାପରେ ଠାକୁରମାନଙ୍କୁ ଗୁଣ୍ଡିଚା ମଣ୍ଡପକୁ ପହଣ୍ଡି ବିଜେ କରାଯାଏ। ମଦନ ମୋହନଙ୍କୁ ମଧ୍ୟ ସ୍ଥାପନ କରାଯାଏ। ମହାବେଦୀରେ ଠାକୁରଙ୍କର ପୂଜା ଉପଚାରାଦି ଯଥାପୂର୍ବ ସମାପନ କରାଯାଏ। ପ୍ରାତଃକାଳରେ ଠାକୁରଙ୍କର ପଲଙ୍କ ଉଠା ପରେ ଆଳତୀ ମୈଲମ ବେଶ ଅବକାଶ ନୀତି ଆରମ୍ଭ ହୁଏ। ତାପରେ ଅନ୍ୟାନ୍ୟ ନୀତି ପାଳନ କରାଯାଏ। ତେବେ ଶ୍ରୀଗୁଣ୍ଡିଚା ମନ୍ଦିରରେ ପାଳିତ ବିଶେଷ ନୀତିମାନଙ୍କ ସମ୍ପର୍କରେ ଆଲୋଚନା ଆମର ମୁଖ୍ୟ ଉଦ୍ଦେଶ୍ୟ। ସେଥିପାଇଁ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ।
1: ସାଧାରଣତଃ ଗୁଣ୍ଡିଚାରେ ଜଗନ୍ନାଥ ବଠାକୁର ସୁଭଦ୍ରାଙ୍କ ରଥ ପହଞ୍ଚିଲା ପରେ ସେଦିନ ଗୁଣ୍ଡିଚାକୁ ଠାକୁରଙ୍କର ପହଣ୍ଡି ହୁଏ ନାହିଁ। ସେଦିନର ନୀତି ସମାପନ ହେଲା ପରେ ତା ପରଦିନ ସକାଳୁ ମଙ୍ଗଳା ଆଳତୀ ଅବକାଶ ବଲ୍ଲଭ ସକାଳ ଧୂପ ମଧ୍ୟାହ୍ନ ଧୂପ ସନ୍ଧ୍ୟା ଧୂପ ନୀତି ଅନୁଷ୍ଠିତ ହେଲା ପରେ ଯାଇକିରି ଜଗନ୍ନାଥଙ୍କ ରଥର ବଠାକୁର ରଥ ସବୁ

ରଥରେ ରଥ ଭୋଇମାନେ ଚାର ବାନ୍ଧନ୍ତି, ଚାର ବାନ୍ଧି ସାରିଲା ପରେ ପହଣ୍ଡିର ବ୍ୟବସ୍ଥା କରାଯାଏ। ପ୍ରଥମେ ପହଣ୍ଡିର ସମୟ ପୂର୍ବରୁ ମୁଦିରସ୍ଥ ବଠାକୁରଙ୍କ ରଥରେ ଯାଆନ୍ତି, ସେଥିରେ ପାଳିଆ ଖୁଣ୍ଟିଆ ଦଣାମାଳି ଗରାବଡ଼ ରୁହନ୍ତି, ଡୋର ଲାଗି ଓ ପୁଷ୍ପାଞ୍ଜଳି ହୁଏ। ତେଣୁ ଏଇ ଯେଉଁ ଡୋର ଲାଗି ପୁଷ୍ପାଞ୍ଜଳି ହୁଏ ତାକୁ ମୁଦିରସ୍ଥ ନିଜେ ଧଳା ଫୁଲରେ ପୁଷ୍ପାଞ୍ଜଳି କରନ୍ତି, ବଠାକୁରଙ୍କ ରଥରେ ପ୍ରଥମେ କରନ୍ତି, ତାପରେ ଜଗନ୍ନାଥ ରଥଙ୍କୁ ଯାଇକି ମଧ୍ୟ ସେହିପରି ଫୁଲ ପୁଷ୍ପାଞ୍ଜଳି ଦେଇକରି ଡୋରି ଛୁଅନ୍ତି, ଆଉ ସୁଭଦ୍ରାଙ୍କ ରଥକୁ ଆସି ମଧ୍ୟ ପୁଷ୍ପାଞ୍ଜଳି କରନ୍ତି। ତାପରେ କାହାଳି ବାଜେ, କାହାଳି ବାଜିଲେ ସେବାୟତମାନେ ପହଣ୍ଡି ପାଇଁ ପ୍ରସ୍ତୁତ ହୁଅନ୍ତି। ପ୍ରଥମେ ଜଗନ୍ନାଥଙ୍କ ରଥରୁ ମଦନମୋହନ, ବଠାକୁରଙ୍କ ରଥରୁ ରାମକୃଷ୍ଣ ବିଜେହୀ ଭିତରକୁ ଯାଆନ୍ତି, ଗୁଣ୍ଡିଚାର ଭିତରେ ଯାଇକି ଆମର ଯେଉଁ ଭଣ୍ଡାର ଘର ସିଂହାସନ ଅଛି ସେଠି ରହନ୍ତି। ତାପରେ ସୁଦର୍ଶନଙ୍କ ବିଜୟ ହୁଏ, ସୁଦର୍ଶନ ମଝି ରଥରେ ଥାଆନ୍ତି, ସେ ଆସି ହଂସପଟାରେ ପହଞ୍ଚିଲେ ଟାହା ଲାଗି ହୁଏ। ଟାହା ଲାଗି ହେଲା ପରେ ଠାକୁରଙ୍କୁ ଦୈତାପତି ଅନ୍ୟାନ୍ୟ ସେବାୟତ ମିଶିକରି ଗୁଣ୍ଡିଚାହାରକୁ ନିଅନ୍ତି। ଗୁଣ୍ଡିଚାହାରର ମାର୍ଜନା ଇତ୍ୟାଦି ସରିଯାଇଥାଏ, ଚାର ବନ୍ଧା ହୋଇଥାଏ। ସୁଦର୍ଶନ ସିଂହାସନ ଉପରକୁ ନଯାଇ ଗୁଣ୍ଡିଚାହାରର ବଠାକୁରଙ୍କର କାନ୍ଥପଟେ ଗୋଟେ ଖଟୁଲି ଥାଏ, ସେ ଖଟୁଲିରେ ତାଙ୍କୁ ରଖାଯାଏ। ତାପରେ ବଠାକୁରଙ୍କର ପହଣ୍ଡି ହୁଏ, ବଠାକୁରଙ୍କ ପହଣ୍ଡି ହେଲେ ବଠାକୁର ହଂସପଟାକୁ ଆସିଲେ ରାଘବ ଦାସ ଦେଇଥିବା ଟାହିଆ ଲାଗି ହୁଏ। ପତି ମହାପୁତ୍ର ସେଠି କର୍ପୂର ଆଳତୀ, ବଳିତା ଆଳତୀ, ବିଡ଼ିଆ ଭୋଗ ଓ ଇତ୍ୟାଦି ସବୁ କରିସାରିଲା ବାଦେ ଠାକୁରଙ୍କର ପହଣ୍ଡି ଆରମ୍ଭ ହୁଏ। ପହଣ୍ଡି କରି ଠାକୁର ରତ୍ନ ସିଂହାସନରେ ରହିସାରିଲା ପରେ ଅନ୍ୟ ଠାକୁରଙ୍କର ପହଣ୍ଡି ଆରମ୍ଭ ହୁଏ। ଯେତେବେଳେ ଠାକୁର ଭକ୍ତକୁ ଛାଡ଼ିକିରି ଭିତରକୁ ଯାଉଛନ୍ତି ସେତେବେଳେ ହେଉଛନ୍ତି ଗୋଟିଏ ପହଣ୍ଡିରେ ଯାଉଛନ୍ତି, ଯେତେବେଳେ ଭକ୍ତର ପାଖକୁ ଆସୁଛନ୍ତି ସ୍ନାନ ପୂର୍ଣ୍ଣିମା ଶ୍ରୀଗୁଣ୍ଡିଚାର ସେତେବେଳେ ଧାଡ଼ି ପହଣ୍ଡିରେ ଆସୁଛନ୍ତି, ମାନେ ଭଗବାନ ବ୍ୟସ୍ତ ମୁଁ କିପରି ଭକ୍ତ ସହିତ ମିଶିବି।

ସୁଦର୍ଶନ ପହଞ୍ଚିଲା ପରେ ବଳଭଦ୍ର ପହଣ୍ଡି ଆରମ୍ଭ ହେଲା, ବଳଭଦ୍ର ପହଞ୍ଚିଲା ପରେ ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ ହେଲା, ସୁଭଦ୍ରାଙ୍କ ସରିଲା ପରେ ଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ ହୁଏ। ଜଗନ୍ନାଥ ସେପରି ହଂସପଟାକୁ ଆସିଲା ପରେ ଠିକପରି ଟାହା ଲାଗି ହୁଅନ୍ତି, ଟାହା ଲାଗି ହେବା ସମୟରେ ପତି ମହାପାତ୍ରଙ୍କ ବନ୍ଦାପନା କାର୍ଯ୍ୟ ଶେଷ ହୁଏ ଆଉ ରତ୍ନ ସିଂହାସନ ଯାଆନ୍ତି। ରତ୍ନ ସିଂହାସନରେ ପହଞ୍ଚିଲା ପରେ ଠାକୁରମାନଙ୍କ ରୁନ୍ଧା ହୁଏ, ରୁନ୍ଧା ସରିଲା ପରେ ଦୈତାପତିମାନଙ୍କର ପତି ମହାପାତ୍ର ମିଶିଲେ ଚନ୍ଦନ ସର୍ବାଙ୍ଗ ହୁଏ, ଘଟୁଆରିହରୁ ଚନ୍ଦନ ଆସେ, ମେକଅପ୍ ତାକୁ ସେ ତିନି ପିଙ୍ଗଳରେ ରୂପା ପିଙ୍ଗଳ ଧରି ସିଂହାସନ ପାଖକୁ ଯାଆନ୍ତି, ତାକୁ ପତି ମହାପାତ୍ର ସଂସ୍କାର କରି ତିନି ଠାକୁରଙ୍କୁ ସର୍ବାଙ୍ଗ କରିଥାନ୍ତି, ଅର୍ଥାତ୍ ଚନ୍ଦନ ଯାକ ଶରୀରରେ ଲାଗିଥାଏ। ଏତେ ଯାତ୍ରା କରି ଆସିଛନ୍ତି ତ ଗରମ ଥିବ, ତେଣୁ ଶୀତଳ କରିବା ସକାଶେ ଚନ୍ଦନ ଲାଗିହୁଏ। ଚନ୍ଦନ ଲାଗିଗଲା ପରେ ଆଳତି କରନ୍ତି, ବନ୍ଦାପନା କରନ୍ତି, ବନ୍ଦାପନା କରି ତିନି ଠାକୁରଙ୍କୁ ସମ୍ପୂର୍ଣ୍ଣ ପାଟ କପଡ଼ାରେ ଘୋଡ଼େଇ ଦିଅନ୍ତି। ଘୋଡ଼େଇ ଦେବାର କାରଣ ହେଲା, ଏହା ପରବର୍ତ୍ତୀ ଅବସ୍ଥା ଯିଏ ହେବ ସେମାନେ ଠାକୁରଙ୍କୁ ସ୍ପର୍ଶ କରିବେନି ଆଉ ଦେଖିବେନି, ସେ ହିସାବରେ ଘୋଡ଼େଇ ଦିଆଯାଏ କରିକି ସେମାନେ ସବୁ ଚାଲି ଆସନ୍ତି। ଆସିଲା ପରେ କୋଠ ସ୍ୱୟଂସେମାନେ ଭିତରକୁ ଯାଇ ଯେଉଁ ଚାର ବନ୍ଧା ହେଇଥିଲା ଚାର ଖୋଲନ୍ତି ଆଉ ଭିତର ପରିଷ୍କାର କରି ଧୁଆଧୋଇ କରନ୍ତି। ଧୁଆଧୋଇ ହେଇସାରିଲା ପରେ ଆମର ଠାକୁର ଯେହେତୁ ଯାତ୍ରା ସାରିକି ଆସିଛନ୍ତି, ତେଣୁ ମହାସ୍ନାନର ବ୍ୟବସ୍ଥା ହୁଏ।

ଗୁଣ୍ଡିଚାହାର ଦୈନନ୍ଦିନ ନୀତି ସକାଳୁ ପ୍ରଥମେ ଦ୍ୱାର ଖୋଲିବା ପରେ ପରେ ପ୍ରଥମେ ଠାକୁରଙ୍କର ମଙ୍ଗଳା ଅର୍ପଣ ହୁଏ। ଠାକୁରଙ୍କ ମଙ୍ଗଳା ଅର୍ପଣରେ ମହାପ୍ରଭୁଙ୍କ ଆଡ଼େ ଭିତର୍ଛ ଆଉ ମଝିଆଡ଼ ଆଉ ଠାକୁରଙ୍କ ବାଡ଼ରେ ଦୁଇଜଣ ପୁଷ୍ପାଳକ ସିଂହାସନ ତଳେ ରହି ଭଣ୍ଡାର ମେକଅପ୍ ବା ମେକଅପ୍ ଯେଉଁ କର୍ପୂର ବସାଏ ସେ କର୍ପୂର ଆଳତି କରନ୍ତି, ତାପରେ ବଳିତା ଆଳତି କରନ୍ତି, ତାପରେ ପିଠୁ ଆଳତି କଲାପରେ ସିଂହାସନକୁ ଉଠି ଠାକୁରଙ୍କ ମୈଲମ କରନ୍ତି। ମୈଲମ ହେଇସାରିଲା ବାଦ ଠାକୁରଙ୍କ ତଡ଼ପୁତୁରୀ ହୁଏ, ଦୁଇ ଖଣ୍ଡ ଗାମୁଛା ପିନ୍ଧିକି ତଡ଼ପୁତୁରୀ ହୁଏ, ସେଇ ଗାମୁଛାରେ ଠାକୁର ଦାନ୍ତ ଘଷନ୍ତି ଆଉ ସ୍ନାନ କରନ୍ତି। କରିସାରିଲା ବାଦ ଠାକୁରଙ୍କର ଲୁଗା ବଦଳାଯାଏ, ପାଟ ମଠା ଇତ୍ୟାଦି ପିନ୍ଧି ସାରିଲା ପରେ ଭେଷ ହୁଅନ୍ତି। ଭେଷ ହେଇକରି ସେଠି ବଲ୍ଲଭ ଯେଉଁ ପଞ୍ଚପଚାର ପୂଜା ହୁଏ ସେଠି ତାହା ନ କରି ସର୍ପାମଣି କରାଯାଏ, ତା'ର୍ଥ କଳାହାଟ ଦ୍ୱାର ପାଖରେ ପୂଜାପଣ୍ଡା ଠିଆ ହେଇକି ସର୍ପାମଣି ଭୋଗ କରନ୍ତି।

0: ଶ୍ରୀଜୀଉମାନେ ଗୁଣ୍ଡିଚା ମନ୍ଦିରରେ ବିଜେ କରିବା ପରଠାରୁ ବାହୁଡ଼ା ଯାତ୍ରା ମଧ୍ୟରେ କେତେଗୁଡ଼ିଏ ବିଶେଷ ନୀତି ପାଳିତ ହୁଏ। ସେମିତି ଏକ ବିଶେଷ ନୀତି ହେଉଛି ମହାସ୍ନାନ। ତିନି ବାଡ଼ରେ ମହାସ୍ନାନ ହୁଏ। ମହାସ୍ନାନ ପରେ ତିନି ବାଡ଼ରେ ସର୍ବାଙ୍ଗ ହୁଏ। ବଡ଼ ବାଡ଼ରେ ମୁଦିରସ୍ଥ, ମଝି ବାଡ଼ରେ ପତି ମହାପାତ୍ର, ଶ୍ରୀଜଗନ୍ନାଥଙ୍କ ବାଡ଼ରେ ପୂଜା ପଣ୍ଡା ଠାକୁରମାନଙ୍କ ଶରୀରରେ ଚନ୍ଦନ ଲେପନ କରନ୍ତି। ତାପରେ ସର୍ବାଙ୍ଗ। ସର୍ବାଙ୍ଗ ସରିଲା ପରେ ଠାକୁରମାନେ ନୂତନ ବସ୍ତ୍ର ପରିଧାନ କରନ୍ତି ଆଉ ବେଶ ହୁଅନ୍ତି। ବେଶ ପରେ ମଧ୍ୟାହ୍ନ ଧୂପ, ମୈଲମ ଓ ସନ୍ଧ୍ୟା ଧୂପ କ୍ରମାନ୍ୱୟରେ ଅନୁଷ୍ଠିତ ହୁଏ। ସନ୍ଧ୍ୟା ଆଳତୀ ସରିଲା ପରେ ଚନ୍ଦନ ଲାଗି, ବଡ଼ ସିଂହାର ଆଉ ତାପରେ ପହୁଡ଼ ଲାଗି। ଗୁଣ୍ଡିଚା ମନ୍ଦିରରେ ରହଣି କାଳରେ ଆଉ ଗୋଟିଏ ବିଶେଷ ବିଧି ହେଉଛି ହେରା ପଞ୍ଚମୀ ବିଧି।
1: ହେରା ପଞ୍ଚମୀ ତା ଅର୍ଥ ପାଞ୍ଚ ଦିନ ପରେ, ଶ୍ରୀଗୁଣ୍ଡିଚାର ପାଞ୍ଚ ଦିନ ପରେ ମା ଠାକୁରାଣୀ ଶ୍ରୀମନ୍ଦିରରେ ଥାଆନ୍ତି। ଭଣ୍ଡାର ଘର ପାଖରେ ତାଙ୍କ ବେଶ ମାର୍ଜନା ଇତ୍ୟାଦି ଦେଇକି ତାଙ୍କୁ ବନକ ଲାଗି କରାଗଲା। ଅଳଙ୍କାର ନୂଆ ପାଟ ଇତ୍ୟାଦି ପିନ୍ଧି ସେ ବିମାନରେ ବସିକି ଆସିଲେ। ଘଣ୍ଟ କାହାଳି ଛତା ଧରିକି ଆସିଲେ। ଆସିକିରି ଜଗନ୍ନାଥଙ୍କ ରଥ ପାଖରେ ସେ ପହଞ୍ଚିଲେ। ପହଞ୍ଚିଲା ପରେ ଆମର ଯେ ପତି ମହାପାତ୍ର, ସେଠି ସେ ତାଙ୍କୁ ଖଡ଼ି ପ୍ରସାଦ ଲାଗି କଲେ, ମାନେ ଚନ୍ଦନ ଲାଗି କଲେ, ବନ୍ଦାପନା କଲେ ଆଉ ବିଡ଼ିଆ ଆଉ ଘଷା ଜଳ ସମର୍ପଣ କଲେ। ଏହାର ଅର୍ଥ ସାକ୍ଷାତ। ଯେହେତୁ ପଞ୍ଚମୀରେ ପଡୁଛି, ଏହା ହେଉଛି ହେରା ପଞ୍ଚମୀ।
0: ଗୁଣ୍ଡିଚା ମଣ୍ଡପରେ ପ୍ରଭୁଙ୍କର ଦର୍ଶନ କରିବାକୁ ଭକ୍ତ ଆତୁର ନୟନରେ ଅପେକ୍ଷା କରିଥାଏ। ଦାରୁ ବିଗ୍ରହମାନଙ୍କର ପବିତ୍ର ଜନ୍ମସ୍ଥାନ ଏହି ଗୁଣ୍ଡିଚା ମଣ୍ଡପ ହେଉଛି ପରମ ପାବନ ସ୍ଥଳ। ତେଣୁ ଏହି ମଣ୍ଡପ ଓ ଏଠାରେ ଅନୁଷ୍ଠିତ ରୀତିନୀତିମାନଙ୍କର ବୈଶିଷ୍ଟ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
2: ଶ୍ରୀଜୀଉଙ୍କର ବାର ଯାତ୍ରା ମଧ୍ୟରେ ଅକ୍ଷୟ ତୃତୀୟା ଅନ୍ୟତମ ଏକ ଯାତ୍ରା। ବୈଶାଖ ଶୁକ୍ଳ ତୃତୀୟା ଦିନ ଯାତ୍ରାକୁ ଅକ୍ଷୟ ତୃତୀୟା ଯାତ୍ରା କହନ୍ତି। ଏହି ଦିନଠାରୁ ଅକ୍ଷୟ ତୃତୀୟା ଯାତ୍ରା ଆରମ୍ଭ ହୁଏ। ସକାଳ ଧୂପ ସରିବା ପରେ ତିନି ବାଡ଼ରେ ମୈଲମ ହୋଇ ମହାସ୍ନାନ ବଢ଼େ। ତାପରେ ଝୁଲଣ ମଣ୍ଡପକୁ ପାଲିଙ୍କିରେ ରାମକୃଷ୍ଣ ଓ ବିମାନର ଲକ୍ଷ୍ମୀ, ସରସ୍ୱତୀ ଓ ମଦନମୋହନଙ୍କୁ ବିଜେ କରାଇଥାନ୍ତି। ବିମାନ ବଡ଼ୁମାନେ ସିଂହଦ୍ୱାର ଦେଇ ଚନ୍ଦନ ବେଢ଼ା ଚକଡ଼ାକୁ ବିଜେ କରନ୍ତି। ବିମାନ ନଅର ଦ୍ୱାରରେ ପହଞ୍ଚିଲେ ରଥ ଅନୁକୂଳ ସକାଶେ ସେଠାରେ ରହେ। ମହାଜନମାନେ ରାମକୃଷ୍ଣଙ୍କୁ ବଡ଼ ଚାପରେ ବିଜେ କରାଇ ସାରିଲା ପରେ ପଞ୍ଚୁପାଣ୍ଡବ ପଛ ସିଂହାସନରେ ବିଜେ ହୁଅନ୍ତି। ଦିନଚାପ ଏକଘେରା ବୁଲି କୂଳରେ ଲାଗିଲା ପରେ ଦୁଇ ଚାପ ଏକତ୍ର ହୋଇ ବଡ଼ ଚାପରୁ ରାମକୃଷ୍ଣ ମଦନମୋହନଙ୍କ ଚାପକୁ ଆସିଲା ପରେ ବନ୍ଦାପନା ହୋଇ ଚାମର ଆଲଟ ହେଲେ ଜଳରେ ବୁଡ଼ନ୍ତି। ଜଳ ଲାଗି ବଢ଼ିବା ପରେ ଜଗତୀ ଉପରେ ସୁନା ଅଳଙ୍କାରମାନ ଲାଗି ହୋଇ ବେଶ ହୁଅନ୍ତି। ଦିନଚାପ ଭଳି ରାତ୍ରଚାପରେ ତିନିଘେରା ବୁଲନ୍ତି। ନିଅ ବିମାନ ଓ ପାଲିଙ୍କିରେ ବଡ଼ ଦେଉଳକୁ ବିଜେ ହେଲା ପରେ ମୈଲମ, ସୂତାଲୁଗା ଓ କର୍ପୂର ଲାଗି ହୁଏ। ଚନ୍ଦନ ଲାଗି ହେବା ପରେ ଅଳକା, ଅଙ୍ଗଲିପ୍ତ କୁଙ୍କୁମ, ଚୌସରା, ଗଜମୁକୁତା।

ଲାଗି ହୋଇ ବେଶ ହୁଅନ୍ତି। ଏହା 42 ଦିନ ପର୍ଯ୍ୟନ୍ତ ହୁଏ। ଆଜ୍ଞାମାଳ ଦେଲା ପରେ ପୂର୍ବଦିନ ଭଳି ଠାକୁର ଓ ଠାକୁରାଣୀମାନେ ନରେନ୍ଦ୍ର ଚକଡ଼ାକୁ ବିଜେ ହୁଅନ୍ତି। ସନ୍ଧ୍ୟାତୂପ ପରେ ଠାକୁରଙ୍କର ଆଲଟ ଲାଗି ଓ ଚନ୍ଦନ ଲାଗି ହୋଇ ବଡ଼ସିଂହାର ବେଶ ହୁଏ। ବାହାର ଚନ୍ଦନ 21 ଦିନ ଓ ଭିତର ଚନ୍ଦନ 21 ଦିନ ପର୍ଯ୍ୟନ୍ତ ମଧ୍ୟ ହୋଇଥାଏ। ଜ୍ୟେଷ୍ଠ ଚତୁର୍ଦ୍ଦଶୀ ଯାଏ 2 ଥର ଆଲଟ ଲାଗି ପ୍ରତିଦିନ ହୁଏ। ବୈଶାଖ ଶୁକ୍ଳ ସପ୍ତମୀ ଓ ଅଷ୍ଟମୀ ଦିନ ମଧ୍ୟ ଚନ୍ଦନ ଯାତ୍ରାକୁ ବିଜେ ହୁଅନ୍ତି। ପ୍ରଥମ 21 ଦିନ ଚନ୍ଦନରେ ଦିଅଁ ନରେନ୍ଦ୍ରକୁ ବିଜେ କରନ୍ତି। ଅନ୍ୟ 21 ଦିନ ବାହାରକୁ ନ ଯାଇ ଭିତରେ ସବୁ ନୀତି ହୁଏ। 20 ଦିନର ଭଉଁରୀ ଜାତ ହୋଇ ରାତ୍ରଚାପ 21 ଘେରା ନରେନ୍ଦ୍ରରେ ବୁଲେ। ଭିତର ଚନ୍ଦନ 21 ଦିନରେ ଜ୍ୟେଷ୍ଠ କୃଷ୍ଣ ଏକାଦଶୀ, ସାବିତ୍ରୀ ଅମାବାସ୍ୟା, ଶୀତଳ ଷଷ୍ଠୀ ଏବଂ ରୁକ୍ମିଣୀ ହରଣ ଏକାଦଶୀ ଏହି 4 ଦିନ ଜଳକ୍ରୀଡ଼ା ହୋଇଥାଏ। 2ପଟିଆ, 3ପଟିଆ, 4ପଟିଆ ଓ 5ପଟିଆ ମାଣ୍ଡୁଅ ପ୍ରଭୃତି ଅକ୍ଷୟ ତୃତୀୟା ଦିନ ଲାଗି ହୁଏ। ଏହିଭଳି ଶ୍ରୀମନ୍ଦିରରେ 12ଯାତ୍ରା ପାରମ୍ପରିକ ରୀତିରେ ପାଳନ କରାଯାଏ।

0: ଶେଷ ହେଲା ଶ୍ରୀକ୍ଷେତ୍ର ମାଥୁରୀ। ଆଜିର ବିଷୟ ଥିଲା ଶ୍ରୀଗୁଣ୍ଡିଚା ମନ୍ଦିରର ବିଶେଷ ନୀତି। ଏ ସମ୍ପର୍କରେ
1: ରାଜ୍ୟସ୍ତରୀୟ ପ୍ରସାରଣ ପରେ ପରେ ଫେରିଆସିବା ଗୀତାଞ୍ଜଳି ପରିସରକୁ। ରଥ ଦୌଡ଼ିର ମହିମା ଅନନ୍ୟ, ସତେ ଯେମିତି ପରମାତ୍ମା ଓ ଆତ୍ମାର ମିଳନର ଏକ ମାଧ୍ୟମ। ମଣିଷ ଦୌଡ଼ି ଧରି ରଥକୁ ଟାଣେ ନା, ବରଂ ଏହି ଦୌଡ଼ି ମାଧ୍ୟମରେ ତିନି ଦେବତା ଭକ୍ତକୁ କୋଳେଇ ନିଅନ୍ତି। ତା ମଧ୍ୟରେ ଥିବା ଗର୍ବ ଆଉ ଅହଙ୍କାର ପରି ନକାରାତ୍ମକ ଗୁଣଗୁଡ଼ିକୁ ତାଠୁ ଦୂରେଇ ଦେଇ ଆପଣାର କରିନିଅନ୍ତି ଭକ୍ତକୁ। ତେଣୁ ଦୌଇବ ଦୌଡ଼ି ତାକୁ ଅସତ୍ ମାର୍ଗରୁ ଭେଡ଼ି ଆଣି ଦେଖାଇ ଦିଏ ସତ୍ମାର୍ଗ, ମନରେ ଭରିଦିଏ ସଚ୍ଚିନ୍ତନ, କାରଣ ସେ ହିତ ସଚ୍ଚିଦାନନ୍ଦ ପୁରୁଷୋତ୍ତମ।

0: ବିଜୁଳି ବିଲ୍ ନେଇ ଚିନ୍ତିତ କି? ଆଉ ନୁହଁ, ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନାରେ ଘର ଛାତରେ ସୋଲାର ପ୍ୟାନେଲ ବସାନ୍ତୁ ଏବଂ ମାସିକ 300 ୟୁନିଟ୍ ପର୍ଯ୍ୟନ୍ତ ସଞ୍ଚୟ କରନ୍ତୁ। ଏହି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ସୁବିଧା ମଧ୍ୟ ରହିଛି। ସବୁଜ ବି ସଞ୍ଚୟ ବି ଆଜି ହିଁ ନିକଟସ୍ଥ TPNODL କାର୍ଯ୍ୟାଳୟ କିମ୍ବା 1800345678 ଯୋଗାଯୋଗ କରନ୍ତୁ। ଆପଣଙ୍କ ପାଇଁ ଆପଣଙ୍କ ସହିତ ସର୍ବଦା TPNODL।
1: ସତରେ କେଡ଼େ ସୁନ୍ଦର ରୂପ ତାଙ୍କର! ତାଙ୍କର ଅନିନ୍ଦ୍ୟ ରୂପରେ ପାଗଳ ସାରା ଜଗତ। ଚକାଚକା ଆଖି ସାଙ୍ଗକୁ ନାଲି ଅଧର, ସେ ଆଖି ଭିତରେ ବିଶ୍ୱବ୍ରହ୍ମାଣ୍ଡ। ସେ ଅଧରରୁ ନିରନ୍ତର ଝରେ ହସର ଝରଣା, ମୁଣ୍ଡରେ ଦୟଣା ଆଉ ବକ୍ଷ ଦେଶରେ ତୁଳସୀ, ଚନ୍ଦନ ଚର୍ଚ୍ଚିତ ନୀଳକଳେବର। ସେଇଥିପାଇଁ ତ ସେ ବିଶ୍ୱମୋହନ। ତାଙ୍କ ରୂପର ପୋଷରା ଆଉ ପ୍ରୀତିର ସାଗରରେ ଉବୁଟୁବୁ ହୁଅନ୍ତି ଭକ୍ତଗଣ।

ଏଇଠି ଶେଷ କରୁଛୁ ଆଜିର ଗୀତାଞ୍ଜଳି। ଆକାଶବାଣୀ ବାରିପଦା, ସମୟ ସକାଳ 9। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ।

ଶିଳ୍ପୀ ସୁଦର୍ଶନ ନାୟକ ଏବଂ ସାଥୀଙ୍କ ପରିବେଷିତ ପରେ ପରେ ଶୁଣିଲେ ଚାଙ୍ଗୁ ଗୀତ। ଶେଷ ହେଲା କାର୍ଯ୍ୟକ୍ରମ ଚହଲା। ଆକାଶବାଣୀ ବାରିପଦା ଦିନ।

0: ନମସ୍କାର, ସ୍ୱାଗତ ଆପଣମାନଙ୍କୁ ନାରୀ ମହଲ ପରିସରକୁ। ବଗିଚା କଥା କହିଲି ମନରେ ଭାସି ଉଠି ଜାତି ଜାତିକା ଫୁଲଭରା ଗୋଟିଏ ଖୋଲା ସ୍ଥାନ, ଯାହାକୁ ଦେଖିଲେ ମନ ପ୍ରଫୁଲ୍ଲିତ ହୋଇଯାଏ। ତେବେ ସହରରେ ନିଜର ଖୁସି ପାଇଁ ଅନେକ ଲୋକ ନିଜ ଛାତ ଉପରେ କିମ୍ବା ଘର ସାମ୍ନାରେ ଥିବା ଅଳ୍ପ ଜାଗାକୁ ବଗିଚାର ରୂପ ଦେବା ପାଇଁ ଚେଷ୍ଟା କରୁଛନ୍ତି। ବର୍ତ୍ତମାନ ସମୟରେ ସେମାନେ ଯେ ଖାଲି ଫୁଲ ଗଛ ଲଗାଉଛନ୍ତି ତା ନୁହେଁ, ବିଭିନ୍ନ ପ୍ରକାରର ପନିପରିବା ଗଛ ମଧ୍ୟ ଲଗେଇ ସେଥିରୁ ପନିପରିବା ତୋଳି ବେଶ ଆନନ୍ଦ ଆଉ ଆତ୍ମସନ୍ତୋଷ ଲାଭ କରୁଛନ୍ତି। କହିବାକୁ ଗଲେ ଆଜିର ସମୟରେ ବହୁ ଲୋକଙ୍କର, ବିଶେଷ କରି ମହିଳାମାନଙ୍କର, ଏହି ଛାତ ଉପରେ ବଗିଚା ହବି ବା ରୁଚିରେ ପରିଣତ ହୋଇଛି। କାହିଁକି ନା ସକାଳୁ ସକାଳୁ ଉଠି ତାଜା ତଟକା ପରିବା ତୋଳି ଘର ଲୋକଙ୍କ ପାଇଁ ଖାଇବା ତିଆରି କରିବାରେ ଯେଉଁ ଖୁସି ମିଳେ ତାହା ଅନୁଭବୀ ହିଁ ଜାଣେ। ଆଉ କେତେକଙ୍କ କହିବା କଥା ଯେ ଏହାଦ୍ୱାରା ଉଭୟ ମନ ଓ ଶରୀର ସୁସ୍ଥ ମଧ୍ୟ ରହେ। ତେବେ ଛାତ ଉପରେ ବଗିଚା କରିବାକୁ ହେଲେ ଏଥିପାଇଁ କେମିତି ପ୍ରସ୍ତୁତି କରିବା ଦରକାର, ଆଉ କୋଉ କୋଉ ଦିଗ ପ୍ରତି ଧ୍ୟାନ ରଖିବା ଦରକାର, ଏମିତି ଆଉ କିଛି କଥା ଆସନ୍ତୁ ଜାଣିବା ଆମର ଆଜିର ଆଲୋଚନାରୁ। ଆଲୋଚନାର ବିଷୟ ରହିଛି ଛାତ ଉପରେ ବଗିଚା। ଆଲୋଚନା କରିଛନ୍ତି ଦିବ୍ୟ ନିବେଦିତା ପ୍ରଧାନ। ପ୍ରଥମେ ତାଙ୍କୁ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର।
1: ନମସ୍କାର।
0: ଆଜିର ସମୟରେ ଏଇ ଯେଉଁ ଛାତ ଉପରେ ବଗିଚା, ଏଠି ଗୋଟିଏ ସୁନ୍ଦର ପରିକଳ୍ପନା, ସିଏ ପିଲା ହୁଅନ୍ତୁ ବା ଯୁବଗୋଷ୍ଠୀ ହୁଅନ୍ତୁ ବା ବୟସ୍କ ହୁଅନ୍ତୁ, ସମସ୍ତେ ଏହାକୁ ନେଇକି ବେଶ ମାନେ ଆଗ୍ରହୀ କରିବା ପାଇଁ କି ଜାଣିବା ପାଇଁ କି ଏ ବିଷୟରେ। ତେବେ ପ୍ରଥମେ ଆମେ ଆପଣଙ୍କଠୁ ଏ ବିଷୟରେ କିଛି ଜାଣିବା।
1: ଛାତ ଉପରେ ବଗିଚା କରିବାଟା ସବୁଠୁ ବହୁତ ଭଲ ଜିନିଷ, ଯୋଉଟାକି ଆମର ଦେହ ପାଇଁ, ଆମର ମନ ପାଇଁ, ଆମର ସବୁ ଜିନିଷ ପାଇଁ ବହୁତ ଭଲ। ଗୋଟେ ଯଦି ଧରିନିଅନ୍ତୁ କିଛି ଗୋଟେ ଗଛ ପୋତିଲେ, ତାଠୁ କିଛି ଫଳ ପାଇଲେ ୟା ତ ଫୁଲ ପାଇଲେ, ଆମେ କେତେ ଖୁସି ହେଇଯାଉ। ସେଇଟା ନିଜେ ଅନୁଭବ କରିବା ପାଇଁ ସେଇଟା କରିବାକୁ ପଡିବ ଆପଣଙ୍କୁ। ସେଇଥିପାଇଁ ଆପଣ ଛାତ ଉପରେ ବଗିଚାଟି ଆରମ୍ଭ କରନ୍ତୁ ଆଉ ଖୁସି ପାଆନ୍ତୁ।
0: ଆଜ୍ଞା, ତେବେ କେତେ ବଡ ଛାତ ହେଲେ ଜଣେ ଛାତ ଉପରେ ବଗିଚା କରିପାରିବ?
1: ଏଇଟା ବହୁତ ବଢିଆ ପ୍ରଶ୍ନ। ଆମର 350 ସ୍କୋୟାର ଫିଟ୍ ଭିତରେ ଆପଣ ଯୋଉ କୌଣସି ବି ଗଛ ଲଗେଇ ପାରିବେ ଛାତ ଉପରେ।
0: ଆଜ୍ଞା,
1: ଏତିକି ହିଁ ଦରକାର ଆପଣଙ୍କୁ, ଅଧିକ ବେଶୀ କିଛି ଦରକାର ନାହିଁ।
0: ତେବେ ଏଇ ଯୋଉ ବଗିଚାଟିରେ ସେ କଣ ଗଛ ସବୁ ଲଗେଇ ପାରିବ?
1: ଆପଣଙ୍କର ପନିପରିବା ରହିଲା, ଫୁଲ, ଆପଣଙ୍କର ଯେତେ ସବୁ ଶାଗ ରହିଲା, ପାଳଙ୍ଗ ଶାଗ ରହିଲା, ଖଡ଼ା ଶାଗ ରହିଲା, ମୂଳା ରହିଲା, ସେସବୁ ବି ଆପଣ ଲଗେଇ ପାରିବେ। ଗଛ ବି ଲଗେଇ ପାରିବେ, ଫଳ ଗଛ ଲଗେଇ ପାରିବେ, ଲେମ୍ବୁ, କମଳା ରହିଲା, କଦଳୀ ରହିଲା, ସଜନା ଶାଗ, ଆଉ ଆମ୍ବ, ଏସବୁ ଜିନିଷ ଆପଣ ଲଗେଇ ପାରିବେ। ଆପଣ ଇନ୍ଡୋର୍ସ ପ୍ଲାଣ୍ଟସ୍ ବି ଲଗେଇ ପାରିବେ।
0: ଆପଣଙ୍କ କହିବା ଅନୁସାରେ ଜଣେ ନିଜର ଛାତ ଉପରେ ଫୁଲ, ପନିପରିବା, ଶାଗ, ମୁଗ, ତା ଛଡା ଫଳ ଗଛ ମଧ୍ୟ ଲଗେଇ ପାରିବ। ତେବେ ଏଇ ଯୋଉ ବଗିଚା ଟିକେ କରିବାକୁ ହେଲେ ଆମର ନିଶ୍ଚୟ ପୂର୍ବ ପ୍ରସ୍ତୁତି କିଛି କରିବା ନିହାତି ଆବଶ୍ୟକ ରହିଛି, ସେ ବିଷୟରେ ଆମେ କିଛି ଜାଣିବା।
1: ସବୁଠୁ ଇମ୍ପୋର୍ଟାଣ୍ଟ ଜିନିଷ ହେଲା ଯୋଉଟାକି ଆମର ମାଟି, ମାଟିକୁ ନେଇକି ଆମେ କରୁ। ଗୋଟେ ଭାଗ ମାଟି, ଗୋଟେ ଭାଗ ଆମର ଭର୍ମି କମ୍ପୋଷ୍ଟ ରହିବ, ଆଉ ଗୋଟେ ଭାଗ ଆମର କୋକୋପିଟ ରହିବ। ଏଇଟା ଆମର ଗୋଟେ ବହୁତ ସିମ୍ପଲ ମିକ୍ସଚରଟେ, ସଏଲ ମିକ୍ସଚରଟେ, ଯୋଉଟାକି ଗୋଟେ ଗୋଟେ ଗୋଟେ ଭାଗରେ ଆମେ ଲଗେଇ ପାରିବା ଗଛ, ଯେ କୌଣସି ବି ଗଛ ଆମେ ଆରାମସେ ଲଗେଇ ପାରିବା।
0: ଯଦି ମାଟି ଆମକୁ ଭଲ ନ ମିଳେ ବା ମାଟି ଯେତିକି ପରିମାଣର ଦରକାର ଗୋଟେ ଗଛ ଲଗେଇବା ପାଇଁ ସେତିକି ନ ମିଳିଲେ ମଧ୍ୟ ଆମେ ଏଇଥିରେ
1: ମ୍ୟାନେଜ କରିପାରିବା। ଆଉ ସବୁଠୁ ଭଲ ମାଟି ହଉଛି ରେଡ୍ ସଏଲ, ତ ଏଇଟା ଆପଣ ଯଦି ପାଇବେ ତାହେଲେ ବି ଲଗେଇ ପାରିବେ, ଚେଷ୍ଟା କରିବେ ଆଣିବା ପାଇଁ ରେଡ୍ ସଏଲ।
0: ଆଜ୍ଞା, ଯଦି ଏଇ ଯୋଉ ଆପଣ କହିଲେ ଲାଲ ମାଟି ବା ରେଡ୍ ସଏଲ ଯଦି ନ ମିଳେ, ତାହେଲେ ସାଧାରଣ ମାଟିକୁ ମଧ୍ୟ ଆମେ କେମିତି ପ୍ରସ୍ତୁତ କରିବା ଯାହାଦ୍ୱାରା କି ଗଛ

0: ଯାହା ବି ଆମେ ଲଗେଇବା ସେଥିରେ ଭଲ ହବ।
1: ସେଇଥିପାଇଁ ବି ଆପଣ ସେଇ ଗୋଟେ ଗୋଟେ ଗୋଟେ ଭାଗ ହିଁ ନେଇପାରିବେ ଯେ କୌଣସି ବି ମାଟି ଆଣିବେ, ବାକି ଯୋଉ ଚିକ୍ଟା ମାଟି ସେଟାକୁ ଛାଡିକି କଣ ପାଇଁ ନା ସେ ପାଣି ରଖିଦବ ନିଜ ଭିତରେ କରିକି
0: ଗଛର
1: ଗଛର
0: ମୂଳକୁ
1: ଚାପିଦବ, ତ ସେଇଟାକୁ ଆଭଏଡ କରିବେ। ବାକି ବାଲି ଟିକେ ମିଶେଇ ଦେବେ, ଯୋଉଟାକି ଆମର ନର୍ମାଲ ମାଟି ସହିତ ବାଲି ଆଉ କୋକୋପିଟ୍ ଆଉ ଭର୍ମି କମ୍ପୋଷ୍ଟ, ଆଉ ଆପଣଙ୍କର ଘରେ ଯୋଉ କିଚେନ୍ ର ୱେଷ୍ଟ ବାହାରୁଛି ତାକୁ ବି ଆପଣ ମିଶେଇକି ଖତ ଭଳିଆ ବ୍ୟବହାର କରିକି ଆପଣ ତାକୁ ବି ମିଶେଇକି ଆପଣ ଲଗେଇ ପାରିବେ ଗଛ।
0: ଏଇ ଯୋଉ ଆପଣ କିଚେନ୍ ୱେଷ୍ଟ କଥା କହିଲେ, ସେଥିରେ କଣ କଣ ଆମେ ମିଶେଇ ପାରିବା?
1: ଆଜ୍ଞା, ତ ଆପଣଙ୍କର ଯେମିତି ଧରିନିଅନ୍ତୁ ଆଳୁ ଚୋପା ରହିଲା, ସବୁ ପନିପରିବା ଚୋପା ରହିଲା ଅନ୍ୟ, ତ ଅଣ୍ଡା ବି ବାହାରୁଛି, ତ ତାକୁ ମିଶେଇକି ଆପଣ କରିବେ ନା ଗୋଟେ କମ୍ପୋଷ୍ଟ ବିନ୍ ଭଳିଆ ରଖିଥିବେ, ତା ଭିତରେ ଭର୍ତ୍ତି କରିଦେବେ ଆଉ କିଛି ଶୁଖା ପତ୍ର ନେବେ। କଣ ପାଇଁ ନା ଆପଣଙ୍କର ଯୋଉ ପାଣି ପାଣି ଅଂଶଟା ଥିବ ତାକୁ ସୋକ୍ କରିବ ସେ ଶୁଖା ପତ୍ର। ଶୁଖା ପତ୍ର ଯଦି ନ ମିଳୁଛି ଆପଣଙ୍କର କାଠ ଗୁଣ୍ଡ ଆପଣ ପକେଇ ପାରିବେ, ପାଉଡର ଆସୁଛି ୟା ତ ଚିପ୍ସ ଆସୁଛି ସେ ଯୋଉ କାଠ ଗୁଣ୍ଡର ତାକୁ ଆପଣ ପକେଇ ପାରିବେ। ସେଗୁଡାକ ପାଣି ଟାଣି ନେଲେ ସେ କଣ ନା ଗନ୍ଧ ହବନି, ଆଉ ଆପଣ ଟିକେ ଟିକେ ସେ ଡବାକୁ ଟିକେ ଟିକେ କଣା କରିଦେଇଥିବେ, ତା ପାଇଁ କଣ ହବ ନା ପବନଟା ସର୍କୁଲେଟ୍ ହଉଥିବ ତା ଭିତରେ, ତ ସେ ପଚିବନି, ଆଉ ଆପଣଙ୍କର କଣ ହବ ଖତ ହବା ଷ୍ଟାର୍ଟ ହବ ଧୀରେ ଧୀରେ। ତଳ ଉପର କରିକି ତାକୁ ଘାଣ୍ଟି ଦଉଥିବେ, କାର୍ଡବୋର୍ଡ ଯୋଉଟା ଆସୁଛି ତାକୁ ବି ଆମେ ସେ ଯୋଉ ଶୁଖା ପତ୍ର ନ ମିଳୁଛି ଯଦି ଆପଣଙ୍କୁ କାର୍ଡବୋର୍ଡ ବି ଆପଣ ପକେଇ ପାରିବେ।
0: ଆଜ୍ଞା, ଏଇ ଯୋଉ କୋକୋପିଟ,
1: ଆଜ୍ଞା
0: ସେ ବିଷୟରେ ଟିକେ କହିବେ?
1: କୋକୋପିଟ ହେଲା ଆମର ଯୋଉ ନଡିଆ କତା ଯୋଉ ରହୁଛି ତାର ହିଁ ଛୋଟ ଛୋଟ ପାଉଡର ଫର୍ମରେ ତାକୁ କରାହଉଛି, ତାକୁ ବଜାରରେ ଆପଣ ପାଇପାରିବେ କ୍ୟୁବ କ୍ୟୁବ ଭାବରେ ମିଳୁଛି। ଛୋଟିଆ ଗୋଟେ କ୍ୟୁବ ଆଣିଲେ ତାକୁ ପାଣିରେ ବତରେଇ ଦେବେ, ବତରେଇ ଦେଲା ବେଳକୁ ସେ ପୁରା ଫୁଲିଯିବ, ବହୁତ ହିଁ ହେଇଯିବ, ତ ତାକୁ ଆପଣ କଣ କରିବେ ନା ନେଇକି ଟିକେ ଟିକେ ଲଗେଇବେ, ସେଟା ଜାଗା ବି କମ ନବ, ଆପଣଙ୍କର ହାଲକା ବି, ଯେହେତୁ ସବୁ କୁଣ୍ଡରେ ଭର୍ତ୍ତି କରିକି ଆପଣ ନିଜେ ନିଜେ ହିଁ ସବୁ ରଖିପାରିବେ।
0: ଆଜ୍ଞା, ଏଇ ଯୋଉ କୋକୋପିଟ୍ଟି ଆମେ କୋଉଠୁ ପାଇବା?
1: ସବୁ ମାର୍କେଟରେ ମିଳୁଛି, ଅନଲାଇନ୍ ବି ମିଳୁଛି ଆପଣଙ୍କର, ଆଉ ICR ଯୋଉ ଆମର ଅଛି ସେଣ୍ଟ୍ରାଲ ହର୍ଟିକଲଚର ଏକ୍ସପେରିମେଣ୍ଟାଲ ଷ୍ଟେସନ, ସେଇଠି ବି ଆପଣ ଯାଇକି ନେଇପାରିବେ।
0: ଆଜ୍ଞା, ଆଉ ଗୋଟିଏ କଥା ଆପଣ କହିଲେ ଭର୍ମି କମ୍ପୋଷ୍ଟ,
1: ଆଜ୍ଞା
0: ଏଇଠି କଣ ଆଉ ଏଇଠିକୁ ଆମେ କେମିତି ପାଇବା?
1: ଜିଆ ଖତ କୁହନ୍ତି ଆକୁ, ତ ସେଇଟା ଆମର ସେଇ ମାର୍କେଟରେ ବି ମିଳିପାରିବ ଆପଣଙ୍କର, ଆଉ ଅନଲାଇନ୍ ବି ମିଳୁଛି, ଆଉ ସେମିତି ସେ ଯୋଉ ଚେସ୍ରେ ମୁଁ ଯୋଉ କହିଲି ପୂର୍ବରୁ କି ସେଣ୍ଟ୍ରାଲ ହର୍ଟିକଲଚର ଏକ୍ସପେରିମେଣ୍ଟାଲ ଷ୍ଟେସନ, ସେଇଠି ବି ମିଳୁଛି, ଆପଣ ଯାଇକି ନେଇପାରିବେ।
0: ଆଜ୍ଞା, ଗଛ ଲଗେଇବା ପୂର୍ବରୁ ମାଟି କେମିତି ପ୍ରସ୍ତୁତ କରିବା ସେ ସମ୍ପର୍କରେ ଆପଣ ତ ବହୁତ ସୁନ୍ଦର ଭାବରେ ବୁଝେଇକି କହିଦେଲେ। ତେବେ ଏଇ ଛାତ ଉପରେ ବଗିଚା କଲେ ଛାତ ଉପରେ ତ ଚାପ ପଡିବାର ସମ୍ଭାବନା ରହିଛି ଏବଂ ଛାତ ଖରାପ ହେବାର ମଧ୍ୟ ସମ୍ଭାବନା ରହିଛି, ତେବେ ଏଇ ସମସ୍ୟାକୁ ସମାଧାନ ଆମେ କେମିତି କରିବା?
1: ଏଇଟା ବହୁତ ହି ବଢିଆ ପ୍ରଶ୍ନଟିଏ ଆପଣଙ୍କର, ଯୋଉମାନେ ଗଛ ପ୍ରିୟ ଗଛ ଲଗେଇବାକୁ ବହୁତ ଚାହାନ୍ତି ତାଙ୍କର ଏଇ ଜିନିଷଟା ମେନଲି ଥାଏ କ୍ୱେଶ୍ଚିନ କି ଆମର କେମିତି କଲେ ଆମର ଛାତ ଖରାପ ହବନି, ତ ତାକୁ ଆମେ କଣ କରିବା ନା ୱାଟର ପ୍ରୁଫିଂ ଟିକେ ଦବା ଯେଉଁଥିରେ କି ପାଣିଟା ଲିକ୍ ହବନି ତଳକୁ। ଆଉ ଗୋଟେ ସବୁଠୁ ଭଲ ଜିନିଷ ହେଲା କି ଆମର ମାଟି ଜାଗାରେ କୋକୋପିଟ୍ଟା ବ୍ୟବହାର କରିବା, ଆଉ ବହୁତ ଜଣଙ୍କର ଏଇଟା ରହୁଛି କି ନାଇଁ ମାଟି ନ ଲଗେଇଲେ ଆମ ଗଛଟା ଭଲ ଅମଳ ଦବନି କି ଭଲ ବଢିବନି ଫୁଲ ଦବନି, ଏମିତି କିଛି ନୁହେଁ। କୋକୋପିଟ୍ ଆଣିକି ଏକ୍ସପେରିମେଣ୍ଟ ଭାବରେ ବି ଆପଣ ଥରେ କରିକି ଦେଖନ୍ତୁ, ତାପରେ ଜାଣିପାରିବେ କି ମାଟି ସବଷ୍ଟିଟ୍ୟୁସନରେ ବି ବହୁତ ଭଲ କାମ ଦଉଛି। ତାକୁ କଣ କରିବେ ନା ଆଣିକି ଭର୍ମି କମ୍ପୋଷ୍ଟ ସହିତ ମିଶେଇକି ଆଉ ଆପଣଙ୍କର ଯୋଉ ଖତ ବନେଇଥିବେ ନିଜେ ତାକୁ ବି ମିଶେଇ ଦେବେ, ଗୋଟେ ପର୍ଲାଇଟ୍ ଆସୁଛି ଆଉ ହେଲା କିଛି ଭର୍ମିକୁଲାଇଟ୍ ଆସୁଛି ତାକୁ ବି ମିଶେଇକି ଆପଣ ଏଇଟା ଗୋଟେ ମିକ୍ସଚର କରିବେ, ଆଉ କିଛିଟା ହେଲା ଆପଣଙ୍କର ଯୋଉ ଧାନର କୁଣ୍ଡାକୁ ବି ମିଶେଇକି ଆପଣ ସେଟା ପ୍ରସ୍ତୁତ କରିପାରିବେ, ତ ତାକୁ ଆପଣ ଆରାମସେ ଗଛ ଲଗେଇ ପାରିବେ, ଯୋଉଥିରେ କି ଓଜନ ବି କମିଯିବ ଆପଣଙ୍କର, ଯୋଉଟା କି ମାଟି ପାଇଁ ବହୁତ ଓଜନ ହଉଥିଲା ଏଇଟା ଆପଣଙ୍କର ବହୁତ ଲାଇଟ୍ ଥାଏ। ଏବେ ବଡ ଗଛ ଲଗେଇଲେ ତ ତାକୁ ହଲେଇବାକୁ ବି ଆମକୁ ବହୁତ କଷ୍ଟ ହୁଏ, ଅନ୍ୟର ସାହାଯ୍ୟ ଦରକାର, ତ ଏଇଠି କଣ ନା ଆପଣ ନିଜେ ହିଁ ଉଠେଇକି ରଖିପାରିବେ, ଆପଣଙ୍କୁ କିଛି ବି ମାନେ ଅସୁବିଧା ହବନି, ଆପଣଙ୍କ ଛାତ ବି କିଛି ଖରାପ ବି ହବନି।
0: ଆମେ ଯେତେବେଳେ ଛାତ ଉପରେ ଗଛ ଲଗଉ ସେତେବେଳେ ଆମେ ସାଧାରଣତଃ ମାଟି କୁଣ୍ଡ ହିଁ ବ୍ୟବହାର କରିଥାଉ, ନହେଲେ ସିମେଣ୍ଟ କୁଣ୍ଡ ମଧ୍ୟ ବ୍ୟବହାର କରିଥାଉ, ଏହା ମଧ୍ୟ ଛାତ ଉପରେ ଚାପ ପକେଇବାର ସମ୍ଭାବନା ବହୁତ ରହିଛି। ଆର କିଛି ବିକଳ୍ପ ରହିଛି ଯାହାକୁ କି ଆମେ ବ୍ୟବହାର କରିପାରିବା?
1: ୟା ପାଇଁ ବି ରହିଛି ଯୋଉଟା କି ଆମର ଆସୁଛି ଗ୍ରୋ ବ୍ୟାଗ, ମାର୍କେଟରେ ବହୁତ ଆଭେଲେବଲ, ବାହାରେ ବି ଆପଣ ଦେଖିପାରିବେ ଯୋଉଠି ଆପଣ ନର୍ସରୀ ରହୁଥିବ ସେଠି ଆପଣ ଗ୍ରୀନ ଗ୍ରୀନ କଲର ର ହଉ ବ୍ୟାଗ ଦେଖିପାରିବେ, ସେଟା ବହୁତ ହାଲକା, ଆପଣଙ୍କୁ ଯଦି ସେଇଟା ବି ନ କିଣି ପାରୁଛନ୍ତି ତାହେଲେ ଆପଣ ଅଖା ବ୍ୟାଗ ୟା ତ ଆପଣ ସେ ଯୋଉ ସିମେଣ୍ଟ ବ୍ୟାଗ ବି ଆସୁଛି ସେଟା ବି ଆପଣ ବ୍ୟବହାର କରିପାରିବେ, ତାଠୁ ବେଶୀ ଭଲ ରହୁଛି ଆପଣଙ୍କର ଗ୍ରୋ ବ୍ୟାଗ। କଣ ପାଇଁ ନା ଗଛ ଲଗେଇଲେ ଚେରଟା ଗୁଡା ଯୋଉ ବାନ୍ଧି ହେଇକି ରୁହେ ସେ ବାନ୍ଧି ହେଇକି ରହିବନି, ସେ ବ୍ୟାଗଟା ଏମିତି ଡିଜାଇନ କରାହେଇଛି, ତ ସେଥିପାଇଁ ଆପଣଙ୍କର ଚେର ଗୁଡାକ ବହୁତ ଖୋଲି ଖୋଲି ଆଗକୁ ବଢି ଚାଲିବ, ଆପଣଙ୍କର ଗଛ ବି ବହୁତ ଭଲସେ ବଢିବ। ଆଉ ଗୋଟେ ଜିନିଷ ରହୁଛି ଆପଣଙ୍କର ଯଦି କମ ଜାଗା ଅଛି, ଅତି କମ ଜାଗା ଯୋଉମାନଙ୍କର ଅଛି ସେମାନେ ହେଲା ଭର୍ଟିକାଲ ଗାର୍ଡେନ ବି କରିବେ।

0: ପାରିବେ। ସେ ଭର୍ଟିକାଲ ଗାର୍ଡେନ ହେଲା ଗୋଟେ ଷ୍ଟାଣ୍ଡ ଆସୁଛି ଏମିତି ମାର୍କେଟରେ, ଯୋଉଥିରେ ଆପଣଙ୍କର ଛୋଟ ଛୋଟ ଛୋଟ କୁଣ୍ଡ ଲାଗିକି ରହୁଛି, ସେଥିରେ ପାଣି ଚ୍ୟାନେଲ ବି ରହୁଛି, ଆପଣଙ୍କୁ ଅସୁବିଧା ହବନି, ପାଣିର ବି ଚିନ୍ତା କରିବା ପାଇଁ ବି ପଡ଼ିବନି। ସବୁ ଗଛ ଲଗେଇ ପାରିବେ, ଫୁଲ ଗଛ ଲଗେଇ ପାରିବେ, ଆଉ ଆପଣଙ୍କର ସେ ଯୋଉ ଲିଫି ଭେଜିଟେବଲ ସେଇଟା ଲଗେଇ ପାରିବେ,
1: ମାନେ ଯେମିତିକି ଆମର ଧନିଆ
0: ପୁଦିନା ଶାଗ ଏଇସବୁ ଲଗେଇ ପାରିବେ ଆପଣ। ତ ସେଇଟା ଗୋଟେ ବହୁତ ଭଲ ଅପସନ୍ ରହୁଛି। ଯଦି ଆପଣ ସେଇଟା ନ କିଣନ୍ତି, ଆପଣଙ୍କୁ ଯଦି ଲାଗୁଛି କି ନାଇଁ ଏଇଟା ଅଧିକ ପଡିଯାଉଛି, ତା ପାଇଁ ହେଲା ଆପଣ ଗୋଟେ ନିଜେ କାନ୍ଥରେ କିଛିଟା ଲୁହା ରଡ୍ ଲଗେଇବେ, ଯୋଉଥିରେ କି ଆପଣ କୁଣ୍ଡ ଆଣିକି ତାକୁ ଝୁଲେଇ ପାରିବେ।
1: ତେବେ ସବୁଠୁ ବଡ କଥା ହଉଛି ଗଛ ପାଇଁ ପାଣିର ଆବଶ୍ୟକତା ତ ବହୁତ ରହିଛି। ଅନେକ ସମୟରେ ପାଣିର ସୁବିଧା ହୁଏନି, ଠିକ ଟାଇମରେ ପାଣି ଗଛକୁ ମିଳିପାରେ ନାହିଁ, ତେଣୁ ସେଇ ଯୋଉ ସମସ୍ୟାଟି ରହିଛି ତାକୁ ଦୂର କରିବା ପାଇଁ କି ହେଲେ ଆମକୁ କଣ ପଦକ୍ଷେପ ନେବା ଦରକାର?
0: ଏଇଟା ସମସ୍ତଙ୍କର ସମସ୍ୟା କି ଆମର ପାଣି କେମିତି ଆମେ
1: କମ
0: ଖର୍ଚ୍ଚ ହବ, ତ ୟାକୁ ଆମେ ନେଇକି ଯୋଉ ଆମର ମାର୍କେଟରେ ଆସୁଛି ଡ୍ରିପ୍ ଇରିଗେସନ, ତାକୁ ନେଇକି ଆମେ କରିପାରିବା। ମାର୍କେଟରେ ସେଟା ମିଳୁଛି, ଆପଣଙ୍କ ନର୍ସରୀରେ ବି ଯାଇକି ଆପଣ ନେଇପାରିବେ। ପାଇପ୍ରେ କଣା ଟାଇପ୍ର ଥିବ ଯୋଉଥିରେ କି ଆପଣଙ୍କର ଟିକେ ଟିକେ ଟିକେ ପାଣି ଚାଲୁଥିବ, ଆଉ ଆପଣଙ୍କୁ ଦରକାର ବି ପଡ଼ିବନି ଅଧିକ ମାତ୍ରାରେ ପାଣି, ତ ସେଇଟା ଗୋଟେ କରିପାରିବେ। ଆଉ ଗୋଟେ ଦେଶୀ ଯୁଗାଡ଼ ହେଲା ଆପଣଙ୍କୁ କଣ କରିବେ ନା, ପାଣି ବଟଲ ଯୋଉ ଆପଣ ବ୍ୟବହାର କରୁଛନ୍ତି ପ୍ଲାଷ୍ଟିକ ପାଣି ବଟଲ, ତାକୁ କଣ କରିବେ ନା ତଳ ଆଡୁ କାଟିଦେବେ, ଆଉ ଯୋଉ କ୍ୟାପ୍ ଅଛି ସେ କ୍ୟାପ୍ଟାକୁ ଲଗେଇକି ରଖିଥିବେ, ତା ଭିତରେ ଟିକେ ଛୋଟିଆ କଣାଟେ କରିଦେବେ, ଆଉ ତାକୁ ମାଟି ଭିତରେ ଏମିତି ପୋତିଦେବେ, ଆଉ ପାଣିଟା ଦେଇ ଦେଇକି ଛାଡି ଦେଇଥିବେ। ତ ସେ ଧୀରେ ଧୀରେ ଧୀରେ ଧୀରେ ସେ ମାଟି ଉପରେ ପାଣି ଯାଉଥିବ, ଆଉ ଆପଣଙ୍କୁ ଚିନ୍ତା ବି ନଥିବ କି ମୋ ଗଛଟା ମରିଯିବ କି ନାହିଁ ବୋଲି।
1: ଆଚ୍ଛା, ଆମେ ଯୋଉ ଫୁଲ ଗଛ ଲଗଉଛୁ, ଫଳ ଗଛ ଲଗଉଛୁ ବା ପନିପରିବା ଲଗଉଛୁ, ଏଇସବୁ ପାଇଁ କି କଣ ଭିନ୍ନ ଭିନ୍ନ ଭାବରେ ମାଟି ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି?
0: ସେମିତି ତ କିଛି ଦରକାର ନାହିଁ, ବାକି ଆପଣଙ୍କର ଯେମିତିକି ବଡ ଗଛ ଧରିନିଅନ୍ତୁ ଆପଣ ଡାଳିମ୍ବ ଗଛ ଲଗେଇଲେ, ଆମ୍ବ ଗଛ ଲଗେଇଲେ, ପିଜୁଳି ଗଛ ଲଗେଇଲେ, ତା ପାଇଁ ଆପଣ ଧରିନିଅନ୍ତୁ ମାଟି କମ୍ ବ୍ୟବହାର କଲେ, ଯଦି କୋକୋପିଟ୍ର ମାତ୍ରା ବଢ଼େଇ ଦେବେ, ନହେଲେ ଆପଣଙ୍କର ସେ ଯୋଉ ଯାହା ପ୍ରସ୍ତୁତ କରିଥିବେ ନିଜେ କମ୍ପୋଷ୍ଟ କରିକି ଖତ ଗୁଡାକ ସେଇଟା ଆପଣ ପକେଇ ପାରିବେ ଅଧିକ ମାତ୍ରାରେ। ତ ସେମିତି ଟିକେ ଟିକେ ମାତ୍ରା ବଢ଼େଇ ଦେବେ, ବାକି ଆଉ କିଛି ଏମିତି ବିଶେଷ କିଛି ଚେଞ୍ଜ କରିବା ଦରକାର ପଡ଼ିବନି।
1: ଖାଲି ତ ଆମେ ଗଛ ଲଗେଇଦେଲେ ହେବନି, ତାର ଯତ୍ନ ନେବା ମଧ୍ୟ ଦରକାର। ଅନେକ ସମୟରେ ଗଛରେ ବିଭିନ୍ନ ପ୍ରକାର ରୋଗ ହେଇଥାଏ, ପୋକ ମଧ୍ୟ ଲାଗିଥାଏ, ତେବେ ଏଇ ଯୋଉ ରୋଗ ପୋକକୁ ଦମନ କରିବା ପାଇଁ କି ବା ଏଇ ଯୋଉ ସମସ୍ୟାଟି ହୁଏ ତାକୁ ଦୂର କରିବା ପାଇଁ କି ଆମେ କଣ କରିବା?
0: ଆମେ ରାସାୟନିକ ଜିନିଷ ନ ବ୍ୟବହାର କରିକି ବଜାରରେ ମିଳୁଥିବା ନିମ୍ ଅଏଲ ଯୋଉଟାକି ଆପଣ ସ୍ପ୍ରେ କରିପାରିବେ, ଗୋଟେ ଲିଟର ପାଣିରେ 5 ml ନିମ୍ ଅଏଲ ମିଶେଇକି ଆପଣ ସ୍ପ୍ରେ କରିପାରିବେ, ନହେଲେ ତ ଆପଣ ମୂଳରେ ଦେଇପାରିବେ ତାକୁ, ତ କିଛି ଅସୁବିଧା ହବନି। ସେଇ ଯାହା ବି ରୋଗ ପୋକ ଥିବ ଆପଣଙ୍କର ସେଟା ଶେଷ ହେଇଯିବ। ଆଉ ଗୋଟେ ଜିନିଷ ହଉଛି ଆମର ଅର୍ଗାନିକ ଫାର୍ମିଂରେ କିଛିଟା ଟେକ୍ନିକ ଅଛି ଯୋଉଟାକି ଆମର ଘରେ କମ୍ ଖର୍ଚ୍ଚରେ କେମିତି ବନେଇପାରିବା। 5 ଲିଟର ପାଣି ନେବେ, ସେଇଠି ହେଲା ଆପଣ ହେଲା ଅରଖ, ନିମ୍ବ, ଆଉ ହେଲା ଲଙ୍କା, ଶୁଖା ଲଙ୍କା, ତାକୁ ନେଇକି ବଏଲ କରିଦେବେ, ମାନେ ଫୁଟେଇ ଦେବେ। ଫୁଟେଇକି ଆପଣ କିଛି ଟାଇମ ମାନେ ଧରିନିଅନ୍ତୁ ଅଧଘଣ୍ଟା ଫୁଟେଇଲେ, କଲର୍ଟା ଚେଞ୍ଜ ହେଇଗଲା ପରେ ଆପଣ ଥଣ୍ଡା ହବାକୁ ଛାଡିଦେବେ। ତାପରେ ଆପଣ ତାକୁ ଗୋଟେ ଛୋଟ ଛୋଟ ବଟଲରେ ଛାଣିକି ରଖିନେବେ, ଯେତେବେଳେ ଆପଣଙ୍କୁ ଟାଇମ ମିଳିବ ସେତେବେଳେ ଆପଣ ସ୍ପ୍ରେ କରି ପକେଇବେ। ତା ପାଇଁ କଣ ହବ ନା, ଆପଣଙ୍କର ଯେତେ ବି ରୋଗ ପୋକ ହଉଛନ୍ତି, ଆଉ ତ ଇନସେକ୍ଟ ବି ଆସୁଛନ୍ତି ଯେମିତି ମାଛି ମଶା ହେବେନି ଆପଣଙ୍କର, ଆଉ ଅଣ୍ଡା ବି ଯୋଉଟା ଦଉଛନ୍ତି ସେଗୁଡାକ ବି ନଷ୍ଟ ହେଇଯିବ, ଏଇ ଜିନିଷଟା ବ୍ୟବହାର କରିପାରିବେ। ଆଉ ଗୋଟେ ଜିନିଷ ରହୁଛି ଆମର ଗୋଟେ ଏଗ୍ ଟନିକ ବୋଲି ଆସୁଛି ଯୋଉଟାକି ଅଣ୍ଡା ଆଉ ଲେମ୍ବୁକୁ ନେଇକି ଆମେ କରୁ। ଅଣ୍ଡା ହେଲା ଧରିନିଅନ୍ତୁ 5ଟା ନେଲେ, ଆଉ ଲେମ୍ବୁ ହେଲା ଧରିନିଅନ୍ତୁ 7-10ଟା ନେଲେ, ତାକୁ କଣ କରିବେ ନା କାଟି କାଟି ପୁରା ଚିପୁଡ଼ି ନେବେ ଲେମ୍ବୁକୁ, ଆଉ ଗୋଟେ ଜାର୍ରେ ନହେଲେ ଗୋଟେ ଡବାରେ ଭର୍ତ୍ତି କରିନେବେ, ପାଣି ଟିକେ ମିଶେଇ ଦେବେ। ପାଣି ସେଟା ଏମିତି କରିବେ ଫୁଟା ପାଣି ଆପଣ ବଏଲ କରିଥିବେ ଯୋଉଟାକି ଆପଣଙ୍କର କିଛି ବି ଅନ୍ୟାନ୍ୟ ରୋଗ ଜୀବାଣୁ ନଥିବ, ଆଉ ଅଣ୍ଡା କିଛିଟା ଭାଙ୍ଗି ଦେଇକି ଆପଣ ତା ଦେହରେ ମିଶେଇ ଦେବେ, ଚପା ସହିତ, ଚପାକୁ ବି ଗୁଣ୍ଡ କରିକି ଆପଣ ପକେଇ ପାରିବେ। ତାକୁ ଆପଣ କଣ କରିବେ ନା ଜାର୍ଟାକୁ ବନ୍ଦ କରିଦେବେ କି ବଟଲର କ୍ୟାପ୍କୁ ଦେଇଦେବେ, ଦେଇକି ତାକୁ ଗୋଟେ ସପ୍ତାହ ଯାଏଁ ଛାଡିଦେବେ। ଛାଡିଦେଲା ପରେ ସେ କଣ ହବ ନା ଫର୍ମେଣ୍ଟ ହେଇଯିବ, ହେଇସାରିଲା ପରେ କଣ କରିବେ ନା ସେ ପାଣିଟାକୁ ଢାଳିକି ଆପଣ ପକେଇ ପାରିବେ। ତ ସେଥିରେ କଣ ହବ, ଗଛ ମୂଳରେ ଆପଣ ଦେଇପାରିବେ, ଦେଲେ କଣ ହବ ନା ଆପଣଙ୍କର ଗଛ ବହୁତ ବହୁତ ସୁନ୍ଦର ଭାବରେ ଫଳ ଆଉ ଫୁଲ ଦେବ, ଯୋଉଥିପାଇଁ କି ଆପଣ ଦେଖିପାରିବେ ଡିଫରେନ୍ସ ଫିଲ୍ କରିପାରିବେ କି ଆପଣଙ୍କର ଏଇ ଜିନିଷଟା ଦେଇସାରିଲା ପରେ କେତେ ଆସୁଛି ଆପଣଙ୍କର ଫଳ ଆଉ ଫୁଲ, ଆଉ ତା ପୂର୍ବରେ କେତେ ଆସୁଥିଲା।
1: ଆଜ୍ଞା, ଆଉ ଗୋଟିଏ କଥା ଆମେ ଲକ୍ଷ୍ୟ କରିଛୁ, ଅନେକ ସମୟରେ ଆମେ ଗଛ ଲଗେଇ ଦଉ, ତାର ଆମେ ଯତ୍ନ ନଉ, କିନ୍ତୁ ଆମେ ଯୋଉ ଆଶା କରିଥାଉ ସେଇ ଅନୁରୂପ ଫଳ ମିଳେନି ବା ଫଳ ମୁଠୁ ଧରେ ବି ନାହିଁ, ତେବେ ୟାର ବି କିଛି ଉପାୟ ରହିଛି କି ୟାକୁ ଦୂର କରିବା ପାଇଁ?
0: ଆଜ୍ଞା, ଯୋଉ ଗଛରେ ଫଳ ୟା

0: ଫୁଲ ହଉନଥାଏ ତ ତାର କିଛି ନା କିଛି ଗୋଟେ ଏମିତି କିଛି ଜିନିଷ ଥିବ ଯୋଉଥିପାଇଁ କି ହଉନି, ଆମେ ଜାଣିପାରୁନି। ତ ପ୍ରଥମତଃ ଦେଖିବ କି ଆମେ ଯୋଉ ସଏଲ ମିକ୍ସଚରଟା ନେଇଛୁ ସେଟା ଭଲ ଭାବରେ ଆମେ ପ୍ରସ୍ତୁତ କରିଛୁ ନା ନାହିଁ,
1: ଆଜ୍ଞା,
0: ତା ପାଇଁ ହେଲା ସେ ଭଲସେ ବଢି ପାରୁଛି ନା ନାହିଁ। ଯଦି ସେଇଟା ଠିକ ଅଛି ତାହେଲେ ରୋଗ ଆଉ ପୋକ ଭିତରେ କିଛି ନା କିଛି ଗୋଟେ ଅସୁବିଧା ଥିବ ଯୋଉଥିପାଇଁ କି ସେ ଗଛଟା ଭଲସେ ବଢି ପାରୁନି। ତ ସେଇଟା ଆମେ ଭଲସେ ଯାଞ୍ଚ କରିକି ଦେଖିବା ଜାଣିବା, ତା ସେ ଜିନିଷର ସମାଧାନ କରିବା ପାଇଁ ଆପଣ କିଛି ବି ଆଣିକି ପକେଇ ପାରିବେ। ଯେମିତିକି ଏବେ ମାଟିର ମିକ୍ସଚର ଯଦି ଆପଣଙ୍କର ଭୁଲ ଅଛି କି କଣ ଆଉ ଟିକେ ମିଶେଇବାର ଅଛି ତ ଆପଣ ସେଟା ପକେଇ ପାରିବେ, କିମ୍ବା ଆପଣଙ୍କ ରୋଗ ପୋକ ଲାଗିଛି ତ ତା ପାଇଁ ଆପଣ କଣ ପକେଇଲେ ସେ ଗଛଟା ଭଲସେ ବଢିପାରିବ ସେଟା ବି ଆପଣ ଦେଖିପାରିବେ।
1: ଆଜ୍ଞା, ଆଉ ଗୋଟିଏ କଥା ଆମେ ଶୁଣିଥାଉ ପଲିନେସନର, ସେଇଠି କେତେ ଗୁରୁତ୍ୱପୂର୍ଣ୍ଣ ଏବଂ ତାକୁ ଆମେ କେମିତି କରିବା?
0: ଯେତେବେଳେ ଫୁଲ ବେଶୀ ଆସିଯାଏ ତ ସେତେବେଳେ ଆମର ଆପଣ ଦେଖିପାରିବେ ପ୍ରଜାପତି କିମ୍ବା ମହୁମାଛି ସେଗୁଡାକ ବେଶୀ ଆସିଯାଆନ୍ତି। ସେମାନେ ହିଁ ନ୍ୟାଚୁରାଲ ପଲିନେସନର ଏଜେଣ୍ଟ ଗୁଡାକ। ସେମାନେ କଣ କରନ୍ତି ନା ସେ ଗୋଟେ ଫୁଲରୁ ଆଉ ଗୋଟେ ଫୁଲ ଯାଆନ୍ତି, ସେଇଥିରେ ପଲିନେସନଟା ଷ୍ଟାର୍ଟ ହେଇଯାଏ। ଯେହେତୁ ଆମର ସହର ବଢି ଚାଲିଛି ସେଇଥିପାଇଁ ପ୍ରଦୂଷଣ ବେଶୀ ବଢି ଚାଲିଛି, ସେଇଥିପାଇଁ ଆମର ଏଇ ପ୍ରଜାପତି ଗୁଡାକ ଦେଖାଯାଉନାହାନ୍ତି, ଲୁପ୍ତ ହେଇ ଚାଲିଲେଣି ଧୀରେ ଧୀରେ। ତ ଆମେ କଣ କରୁଛୁ ନା ଏବେ ନିଜେ ନିଜେ ହିଁ ଆର୍ଟିଫିସିଆଲ ପଲିନେସନ କରୁଛୁ, ହାତରେ ଛିଣ୍ଡେଇକି ଆମେ ତାର ପଲିନେସନ କରିପାରିବେ ବିନା ଆପଣଙ୍କର ପ୍ରଜାପତି ହଉ କି ମହୁମାଛି ହଉ ସେଗୁଡାକ ନ ଥାଇକି ବି ଆପଣ ଆର୍ଟିଫିସିଆଲ ପଲିନେସନ କରିପାରିବେ।
1: ଆଜ୍ଞା, ଆମ ଜୀବନ ଉପରେ ଋତୁର ଯେମିତି ପ୍ରଭାବ ରହିଛି ସେମିତି ଗଛ ଉପରେ ମଧ୍ୟ ବିଭିନ୍ନ ଋତୁର ପ୍ରଭାବ ରହିଛି, ତେବେ ଏଇ ଋତୁ ଅନୁଯାୟୀ ଆମେ ଗଛର କେମିତି ଯତ୍ନ ନେବା?
0: ଶୀତ, ଖରା ଆଉ ବର୍ଷା ଏଇ ତିନିଟା ଋତୁ ବିଶେଷ କରିକି ଆମର ରହୁଛି, ତ ଗଛମାନଙ୍କ ପାଇଁ ବି ଏଇଗୁଡାକ ବହୁତ ହି ମୂଲ୍ୟବାନ। ସେଇଥିପାଇଁ ଆମେ କଣ କରିବା ନା ଖରା ମାସରେ ଆମର ସବୁଠୁ ଅଧିକ ଖରା ବଢିଲେ ଝାଉଁଳି ଯାଉଛି ଗଛ, ତା ପାଇଁ ଆମେ ଗୋଟେ ସେଡ୍ନେଟ୍ ଦବା ଯୋଉଟା କି ଆପଣଙ୍କର ନର୍ସରୀରେ ମିଳିଯିବ, ତ ମାର୍କେଟରେ ଅନଲାଇନ୍ରେ ସବୁ ଜାଗାରେ ମିଳୁଛି। ଆପଣ ଆରାମସେ ଗୋଟେ ଏମିତି ନେଟ୍ ଦେଇପାରିବେ ଯୋଉଥିପାଇଁ କି ଆପଣଙ୍କର ଖରା ଡାଇରେକ୍ଟ ବାଜିବନି, ଝାଉଁଳିବନି ଗଛ। ଆଉ ଆପଣ ଟିକେ ଟିକେ ପାଣି ଯୋଉଟା ମୁଁ କହିଲି କି ସେ ଯୋଉ ବଟଲ କାଟିକି ଆପଣ ବ୍ୟବହାର କରିପାରିବେ, ସେଇଟା ଆପଣ ଖରା ମାସରେ ବେଶୀ କରିଲେ ଆପଣଙ୍କୁ ଭଲ ଲାଗିବ କି ହଁ ମତେ ଟେନସନ ନାହିଁ, ଠିକ ଅଛି ମୋ ଗଛ ଭଲ ଅଛନ୍ତି, ତ ସେଇ ଜିନିଷଟା ଆପଣ କରିପାରିବେ। ଆଉ ବର୍ଷା ମାସରେ ଅଧିକ ବର୍ଷା ପାଣି ଯେମିତି ନ ଜମୁ କୁଣ୍ଡରେ, ତାକୁ ଆପଣ ପୂର୍ବରୁ କଣ କରିବେ ନା କୁଣ୍ଡର ଗାତ ଗୁଡାକ ଯଦି ବନ୍ଦ ହେଇଯାଇଥିବ ତାକୁ ଟିକେ ଭଲସେ ସଫା କରିନେଇଥିବେ, ତାହେଲେ ପାଣି ଗୁଡାକ ଯୋଉ ଅଧିକ ହେଇଯାଇଥିବ ସେ ପାଣି ଗୁଡାକ ଡ୍ରେନ୍ ଆଉଟ୍ ହେଇଯିବ। ଆଉ ଶୀତ ମାସ ପାଇଁ ଏମିତି ବିଶେଷ କରିକି କିଛି ଏମିତି ଇଏ ନାହିଁ, ତ ଆପଣ ସେଇଟା ପାଇଁ ଚିନ୍ତା କରିବା କିଛି ଦରକାର ନାହିଁ। ଆଉ ଅଧିକ ଥଣ୍ଡା ଯଦି ହଉଛି ବିଶେଷ କରିକି ଏମିତି କିଛି ଅସୁବିଧା ହବନି।
1: ଜଣେ ଯଦି ଏମିତି ନିଜ ମନ ଖୁସି ପାଇଁ କି ଛାତ ଉପରେ ବଗିଚାଟିଏ କରୁଛି ସେ ତ ଭିନ୍ନ କଥା, ଯଦି ଆକୁ କିଏ ନିଜର ପ୍ରଫେସନ ବା ବୃତ୍ତି ଭାବରେ ନିଏ ଏବଂ ଏଥିପାଇଁ କି ସେ କିଛି ଟ୍ରେନିଂ ବା ତାଲିମ ଦରକାର କରେ, ତେବେ ତାଲିମ ତାକୁ ମିଳିପାରିବ କି?
0: ଆଜ୍ଞା, ନିଶ୍ଚିତ ଭାବରେ। ଏଇଟା ଆମର ସ୍କିମ ଆସୁଛି କିଛିଟା, ଗଭର୍ଣ୍ଣମେଣ୍ଟର ବି ସ୍କିମ ଆସିଛି କି ଆମେ କେମିତି ରୁଫ୍ଟପ୍ ଗାର୍ଡେନଟା କରିପାରିବା, ମାନେ ଛାତ ଉପରେ ବଗିଚା କେମିତି କରିପାରିବା। ଆଉ ଗୋଟେ ସବୁଠୁ ଭଲ ଜିନିଷ ହେଲା ଯୋଉମାନେ ହେଲା କଟକ ଭୁବନେଶ୍ୱରରେ ରହୁଛନ୍ତି ତାଙ୍କ ପାଇଁ ହେଲା ଆମର ଚେସ୍ ମାନେ ସେଣ୍ଟ୍ରାଲ ହର୍ଟିକଲଚର ଏକ୍ସପେରିମେଣ୍ଟାଲ ଷ୍ଟେସନ, ସେଇଠି ବି ଟ୍ରେନିଂ ଦିଆଯାଏ କି ଛାତ ଉପରେ କେମିତି ଗଛ ଆପଣ ଲଗେଇ ପାରିବେ, କେମିତି ଆପଣ ଭଲ ଫଳ ଆଉ ଫୁଲ ପାଇପାରିବେ ବିନା ସାର ରାସାୟନିକ ଜିନିଷ ବ୍ୟବହାର କରିକି, ସେଗୁଡାକ ଆପଣଙ୍କୁ ଟ୍ରେନିଂ ମିଳିଯାଏ।
1: ଆଜ୍ଞା, ଆଉ ଗୋଟିଏ ରହିଛି ବଡ କଥା, ଗଛଟିଏ ଲଗେଇବାକୁ ହେଲେ ମଞ୍ଜିର ଆବଶ୍ୟକତା ତ ନିହାତି ରହିଛି, ଭଲ ମଞ୍ଜିଟିଏ ହେଲେ ଭଲ ଗଛଟିଏ ହବ, ତେଣୁ ଆମେ ଯୋଉ ମଞ୍ଜି ବ୍ୟବହାର କରିବା ବା ଗଛ ଲଗେଇବା ପାଇଁ କି ତାହା ଭଲ ସେଇଟା ରୋଗ ମୁକ୍ତ ବୋଲି ଆମେ କେମିତି ଜାଣିବା, ଏବଂ ଯଦି ତା ଦେହରେ କିଛି ଅସୁବିଧା ଥାଏ ଆମେ ତାକୁ କେମିତି ଦୂର କରିପାରିବା?
0: ଫାର୍ଷ୍ଟ ହେଲା ଆମେ କଣ କରିବା ନା ଯେତେବେଳେ ଆମେ ମଞ୍ଜିଟିଏ ଆଣୁଛୁ ତାକୁ ଆମେ ବିଶୋଧନ କରିବା, ତାପରେ ଆମେ କଣ କରିବା ନା ଚାରା ଭାବରେ ଆମେ ତାକୁ ଲଗେଇବା।
1: ଆଜ୍ଞା,
0: ତ ଲଗେଇଲା ପରେ ଆମେ ଦେଖିବା କି ସେ ଗଛଟା ଭଲ ବଢୁଛି ନା ନାହିଁ, ବଢୁଛି ଯଦି ଆମେ ଜାଣିପାରିବା କି ମଞ୍ଜିଟା ବହୁତ ଭଲ ଅଛି ରୋଗ ମୁକ୍ତ ହେଇକି ବଢୁଛି, ତାହେଲେ ଆପଣ ଜାଣିପାରିବେ କି ହଁ ଏଇ ଜିନିଷଟା ଭଲ ଅଛି ଆଉ ଆପଣ ଲଗେଇ ପାରିବେ।
1: ଆଜ୍ଞା, ଗଛରେ ଫଳ ଆସିସାରିଲା ପରେ ଆମେ ସେଥିରୁ ପରବର୍ତ୍ତୀ ସମୟ ପାଇଁ କି କେମିତି ବିହନ ବା ମଞ୍ଜି ରଖିବା?
0: ତା ପାଇଁ ହେଲେ ଆମେ କଣ କରିବା, ଧରି ନିଅନ୍ତୁ ମୁଁ ଗୋଟେ ଟମାଟୋ ଗଛଟେ ଲଗେଇଲି ଆଉ ସେଇଠି ବହୁତ ଭଲ ବଡ ବଡ ଟମାଟର ଆସିଲା, ଲାଲ ଲାଲ ଟମାଟର ଆସିଲା, ତାହେଲେ ତାକୁ କଣ କରିବେ ନା ଆପଣ ମଞ୍ଜି ଗୁଡାକ କାଢିକି ତାକୁ ଶୁଖେଇକି ରଖିଦେବେ ନେକ୍ସଟ ଆପଣଙ୍କର ଯେତେବେଳେ ଆଉ ଥରେ ଲଗେଇବା ପାଇଁ ଚାହିଁବେ, ତ ସେଇଟା ଆପଣ କରିପାରିବେ। ଯୋଉ ଗଛରୁ ଆପଣ ଭଲ ମଞ୍ଜି ପାଉଛନ୍ତି ସେଟାକୁ ଆପଣ ଟ୍ରାଏ କରନ୍ତୁ ରଖିବା ପାଇଁ, ତାପରେ ଆପଣ ଲଗେଇ ପାରିବେ ଯେମିତି।
1: ଆଜ୍ଞା, ଏଇ ଯୋଉ ମଞ୍ଜିଟିକୁ ଆମେ ରଖିବା ତା କେତେ ଦିନ ପାଇଁ ଆମେ ରଖିପାରିବା?
0: 6 ମାସରୁ ବର୍ଷେ ପର୍ଯ୍ୟନ୍ତ ଆପଣ ରଖିପାରିବେ ସେ ମଞ୍ଜି ଗୁଡାକ କାଢିଦେବେ। କାଢିକି ତାକୁ ଗୋଟେ ଥାଳିରେ କିମ୍ବା କୋଉଠି ଗୋଟେ ଭଲ ଜାଗାରେ ତାକୁ ବିଛେଇ ଦେଇକି ଭଲସେ ରଖିବେ, ଯୋଉଥିପାଇଁ କି ସେ ଶୁଖିଯିବ। ଶୁଖି ସାରିଲା ପରେ ଆପଣ କଣ

0: ଦେବେ ନା ପ୍ୟାକେଟ କିଛିଟା ଆସେ ଯୋଉ ଚିପ୍ ବାଲା ପାଉଚ ଆସେ ସେ ମଞ୍ଜି ଗୁଡାକ ପ୍ୟାକ୍ କରିକି ଡେଟ୍ ପକେଇ ଦେବେ।
1: ଇଏ ତ ଗଲା ଆମର ଆଲୋଚନାର ବିଷୟ। ଆପଣ ଖୁବ୍ ସୁନ୍ଦର ଭାବରେ ଛାତ ଉପରେ କେମିତି ବଗିଚା କରାଯିବ ସେ ବିଷୟରେ ଅନେକ କଥା ବୁଝେଇକିରି କହିଲେ। ତେବେ ଆପଣ ବର୍ତ୍ତମାନ କଣ କରୁଛନ୍ତି?
0: ଯେତିକି ଆମ ଚାଷୀ ଭାଇମାନେ ଅଛନ୍ତି ସେମାନେ ହେଲା ଭଲ ମନ୍ଦ ନ ବୁଝି କିଛି ବି ଜିନିଷ ସାର ପକେଇ ଦଉଛନ୍ତି କି ରାସାୟନିକ ଜିନିଷ ପକଉଛନ୍ତି।
1: ଆଜ୍ଞା,
0: କୀଟନାଶକ ଯୋଉ ବ୍ୟବହାର କରୁଛନ୍ତି ସେଗୁଡାକ ନ ଜାଣିକି ଯୋଉଟା ପକେଇ ଦଉଛନ୍ତି ତା ପାଇଁ ମୁଁ ଜଣଉଛି କି କେମିତି ଆପଣ ଭଲ ଜିନିଷ ଗୁଡାକ ପକେଇ ପାରିବେ, କୋଉ ରୋଗ ପାଇଁ କୋଉ ମେଡିସିନ ପକେଇଲେ ଆପଣଙ୍କର ଭଲ ରହିବ, ତ ସେଗୁଡାକ ମୁଁ ଜଣଉଛି କି କେମିତି ଆପଣଙ୍କର ଭଲ ଅମଳ ଆସିପାରିବ।
1: ଆଜ୍ଞା, ତା ଛଡା ଛାତ ଉପରେ ବଗିଚା ବିଷୟରେ ମଧ୍ୟ ଆପଣ କାମ କରୁଛନ୍ତି। ଏଇ କାମ ଛଡା ଆପଣଙ୍କର ଯେତେବେଳେ ଟିକେ ଖାଲି ସମୟ ମିଳେ ଆପଣ ସେଇ ଅବସର ସମୟଟାକୁ କେମିତି କାଟିବାକୁ ପସନ୍ଦ କରନ୍ତି?
0: ମୁଁ ଟିକେ ଏମିତି ଗୀତ ଶୁଣିବାକୁ ବହୁତ ଭଲ ପାଏ, ତ
1: ହଁ,
0: ଏମିତି ଟିକେ ଟିକେ ଗୀତ ଶୁଣି ପକାଏ। ସନ୍ଧ୍ୟା ଟାଇମ୍ ହେଇଥିବ, ପବନ ଟିକେ ବାଜୁଥିବ, ଫୁଲର ବାସ୍ନା ଆସୁଥିବ, ତ ସେଇଗୁଡାକ ବହୁତ ଭଲ ଲାଗେ, ମନକୁ ବହୁତ ଶାନ୍ତି ଲାଗେ। ସେମିତି ସମୟରେ ମୁଁ ଗୀତ ଶୁଣିବାକୁ ବହୁତ ଭଲ ପାଏ।
1: ଆପଣଙ୍କୁ କୋଉ ଗୀତ ବହୁତ ଭଲ ଲାଗେ?
0: ମତେ ଗୋଟେ ଓଡିଆ ଗୀତଟିଏ ବହୁତ ଭଲ ଲାଗେ ଯୋଉଟାକି ଆମର ହୃଦୟର ଏଇ ଶୂନ୍ୟତାକୁ
1: ଶେଖର ଚନ୍ଦ୍ର ଘୋଷ ଗାଇଛନ୍ତି ଏଇ ଗୀତଟି। ତେବେ ଆପଣଙ୍କୁ ଆପଣଙ୍କର ମନ ପସନ୍ଦର ଗୀତଟି ଶୁଣେଇ ଦଉଛୁ।

0: ତେବେ ମୋଟାମୋଟି ଭାବରେ ଜଣେ ଛାତ ଉପରେ ବଗିଚା କରିବାକୁ ହେଲେ ତାକୁ କୋଉ କୋଉ ଦିଗ ପ୍ରତି ଆଉ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି?
1: ଆପଣ ଯଦି ରୁଫ୍ଟପ୍ ଗାର୍ଡେନ୍ ମାନେ ଛାତ ଉପରେ ବଗିଚା କରିନାହାନ୍ତି ତାହେଲେ ସେମାନେ

0: କିଛିଟା ଷ୍ଟେପ୍ ଫଲୋ କରିବା ଦରକାର। ତ ସେଇଟା ହଉଛି ଆମର ସର୍ବପ୍ରଥମ ଜିନିଷ ହେଲା କି ଆପଣଙ୍କର ଛାତ 350 ସ୍କୋୟାର ଫିଟ୍ ଥିବା ଦରକାର। ତାପରେ ଆପଣଙ୍କର ପାଣିର ଟିକେ ସୁବିଧା ଥିବା ଦରକାର, ୱାଟର ପ୍ରୁଫିଂ ଟିକେ କରିଥିବେ ଯୋଉଥିପାଇଁ କି ଆମର ପାଣି ଗଳିବନି,
1: ଛାତ
0: ବି ନଷ୍ଟ ହବନି। ଆଉ ଆପଣଙ୍କର ନିଜର ଖୁସି ଥିବା ଦରକାର, ଇଚ୍ଛା ଥିବା ଦରକାର, ଆଗ୍ରହ ଥିବା ଦରକାର କି ମୁଁ ଫୁଲ ଫଳ ଲଗେଇବି, ୟା ତ ଠାକୁରଙ୍କୁ ଆପଣ ନିଜ ଗଛର ଫୁଲ ଚଢେଇବେ। ତ ବିନା ରାସାୟନିକ ଜିନିଷ ବ୍ୟବହାର କରିକି ମତେ ଭଲ ଜିନିଷ ଖାଇବା ଅଛି।
1: ତେବେ ଶେଷରେ ଯୋଉ ଶ୍ରୋତାମାନେ ଆମର ଏଇ କାର୍ଯ୍ୟକ୍ରମ ଶୁଣୁଛନ୍ତି ସେମାନଙ୍କୁ ଆପଣ କଣ କହିବାକୁ ଚାହିଁବେ?
0: ମୁଁ ଆପଣମାନଙ୍କୁ ଏଇଟା ଗୋଟେ ଜିନିଷ କହିବାକୁ ଚାହିଁବି କି ଥରେ ଲଗେଇକି ଦେଖନ୍ତୁ, ଗୋଟେ ଥର ଗୋଟେ ଗଛ ବି ଲଗେଇକି ଦେଖନ୍ତୁ, ତାପରେ ଆପଣ ସେ ଖୁସିଟା ପାଇପାରିବେ, ଅନୁଭବ କରିପାରିବେ ନିଜେ। ଯେତେବେଳେ ଆପଣଙ୍କର ଫୁଲ ଗୋଟେ ଫୁଟିବ ଆପଣ ତୋଳିକି ଆଣିବେ କିମ୍ବା ତୋଳିବାକୁ ବି ଇଚ୍ଛା ହବନି, ହାତ ବି ଯିବନି, ଏତେ ସୁନ୍ଦର ଲାଗିବ। ଆମର ତ ୟୁଥ ଜେନେରେସନରେ ସମସ୍ତଙ୍କର ଗୋଟେ ମେଜର ଇସ୍ୟୁ ଆସୁଛି ଡିପ୍ରେସନ, ସେଇ ଜିନିଷ ବି ଆପଣ ଆରାମସେ ଧୀରେ ଧୀରେ ଦୂର କରିପାରିବେ। ଛାତ ଉପରେ ବଗିଚା କରିକି ଦେଖନ୍ତୁ, ସତରେ ବହୁତ ଭଲ ଲାଗିବ। ଯେମିତି ଚଢେଇ ହେଲା, ଚଢେଇଟା ଆସିକି ବସିବ, ଫୁଲ ଉପରେ ଯୋଉ ପ୍ରଜାପତି ଗୁଡାକ ଆସିବେ, ତ ସେଗୁଡାକ ବି ଆପଣଙ୍କୁ ଦେଖିକି ବହୁତ ସନ୍ତୁଷ୍ଟ ଲାଗିବ। କି ଆଶା କରୁଛି ଆପଣମାନେ ସମସ୍ତେ ନିଜ ଘରେ ଗୋଟେ ଗୋଟେ କିମ୍ବା ଦୁଇଟା ଗଛ ଲଗେଇବେ, ଆଉ ମୁଁ ଚାହୁଁଛି ସମସ୍ତେ ଲଗାନ୍ତୁ ଆଉ ସମସ୍ତେ ଖୁସିରେ ରୁହନ୍ତୁ। ଫୁଲ ଯେମିତି ଫୁଟେ ଆପଣ ବି ସେମିତି ସବୁବେଳେ ଫୁଟିକି ରୁହନ୍ତୁ।
1: ଆପଣ ଆମର କାର୍ଯ୍ୟକ୍ରମରେ ସାମିଲ ହେଲେ, ଛାତ ଉପରେ ବଗିଚାଟିଏ କେମିତି କରିବାକୁ ହେବ ଏବଂ ତାର କେମିତି ଆମେ ଯତ୍ନ ନେଇପାରିବା ଆଉ ସେଥିରୁ ଆମେ କେମିତି ଆନନ୍ଦ ଅନୁଭବ କରିପାରିବା, ସେ ବିଷୟରେ ତ ଖୁବ୍ ସୁନ୍ଦର ଭାବରେ ଆପଣ ବୁଝେଇକି କହିଲେ। ଏହି ସୁନ୍ଦର ଆଲୋଚନା ପାଇଁ ଆମର କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।
1: ଶୁଣିଲେ ଆଲୋଚନା ଛାତ ଉପରେ ବଗିଚା, ଆଲୋଚନା କରିଥିଲେ ଦିବ୍ୟ ନିବେଦିତା ପ୍ରଧାନ। ସତରେ ଆଜିର ଧାଁଦୌଡ଼ ଚାପଗ୍ରସ୍ତ ଜୀବନରେ ଏହି ଛାତ ଉପରେ ବଗିଚା ସଞ୍ଜୀବନୀ ସଦୃଶ। ଏହାଦ୍ୱାରା ଯେ ଜଣେ ତାର ନୀତିଦିନିଆ ପନିପରିବାର ଚାହିଦା ପୂରଣ କରିବାରେ ସକ୍ଷମ ହୋଇପାରିଥାଏ ତା ନୁହେଁ, ଏହା ଶରୀର ଏବଂ ମନ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ। କେବଳ ଜୈବିକ ଉପାୟରେ ଉତ୍ପାଦିତ ପନିପରିବା ଯୋଗୁଁ ଅନେକ ସ୍ୱାସ୍ଥ୍ୟ ସମସ୍ୟାକୁ ମଧ୍ୟ ଏଡ଼େଇ ଯିବା ସମ୍ଭବ ହୋଇଥାଏ। ତାଛଡ଼ା ଖାଦ୍ୟର ସ୍ୱାଦ ମଧ୍ୟ ବେଶ ରୁଚିକର ହୋଇଥାଏ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଇ ରହୁଛି। ମୁଁ ନିର୍ମାଲ୍ୟ, ନମସ୍କାର।

0: ଆକାଶବାଣୀ କଟକ ବର୍ତ୍ତମାନ ସମୟ ଦିନ ଗୋଟାଏ ବାଜି ପଚାଶ ମିନିଟ୍ ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ କିଛି କ୍ଷଣ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ହରିୟାଣାର ଜିନ୍ଦ ରେଳ ଷ୍ଟେସନରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତା ରବିବାର ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ। ଆସନ୍ତା ରବିବାରଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ମୋଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତରେ ଯିବେ ରାଷ୍ଟ୍ରପତି। ପଶ୍ଚିମବଙ୍ଗ ଗସ୍ତ କରି ଆଜି ସୀମା ସୁରକ୍ଷା ଓ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ସମସ୍ତଙ୍କ ପାଇଁ ନ୍ୟାୟ ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି

0: ଆନ୍ତର୍ଜାତିକ ନ୍ୟାୟ ଦିବସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହରିୟାଣାର ଜିନ୍ଦ ରେଳ ଷ୍ଟେସନରୁ ସୋନିପତ ମଧ୍ୟରେ ଚଳାଚଳ କରିବାକୁ ଥିବା ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍ ରେଳବାଇ କ୍ଷେତ୍ରରେ ସ୍ୱଚ୍ଛ ଏବଂ ସ୍ଥାୟୀ ଗତିଶୀଳତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ଭାରତରେ ଡିଜାଇନ୍ ସହ ସ୍ୱଦେଶୀ ଜ୍ଞାନକୌଶଳରେ ଏହି ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ବିକାଶ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ 12,470 କୋଟିରୁ ଅଧିକ ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପଗୁଡ଼ିକର ଲୋକାର୍ପଣ ଏବଂ ଶିଳାନ୍ୟାସ କରିଛନ୍ତି। ଶ୍ରୀ ମୋଦି ଦିଲ୍ଲୀ ଅମୃତସର କଟ୍ରା 117 କିଲୋମିଟର ଦୀର୍ଘ ଏକ୍ସପ୍ରେସ୍ ୱେକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ଏକ୍ସପ୍ରେସ୍ ୱେ ଦିଲ୍ଲୀ ଓ କଟ୍ରା ମଧ୍ୟରେ ଯାତ୍ରା ସମୟ 14 ଘଣ୍ଟାରୁ 6 ଘଣ୍ଟାକୁ ହ୍ରାସ କରିବ। ଦିଲ୍ଲୀରୁ ଅମୃତସର ଯାତ୍ରା ମଧ୍ୟ 8 ଘଣ୍ଟାରୁ 4 ଘଣ୍ଟାକୁ ହ୍ରାସ ପାଇବ ବୋଲି କୁହାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଜନସମାବେଶକୁ ଉଦ୍ବୋଧନ ଦେଇ କହିଛନ୍ତି, ଗତ 12 ବର୍ଷ ମଧ୍ୟରେ ଭାରତୀୟ ରେଳବାଇ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ଗତ କିଛି ବର୍ଷ ମଧ୍ୟରେ ହରିୟାଣାରେ ନୂତନ ପର୍ଯ୍ୟାୟ ବିକାଶ କାର୍ଯ୍ୟ କରାଯାଉଛି, ଯାହା ହରିୟାଣାକୁ ବିକାଶର ପଥରେ ଅଗ୍ରସର ହେବା ପାଇଁ ସୁଯୋଗ ପ୍ରଦାନ କରିଛି। ସେ କହିଛନ୍ତି, ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ ପରେ ଦେଶର ଇତିହାସରେ ଜିନ୍ଦକୁ ଏକ ସ୍ୱତନ୍ତ୍ର ସ୍ଥାନ ମିଳିପାରିଛି।
1: आज भारतीय रेल ने भी 21वीं सदी की इस टेक्नोलॉजी में एक बड़ा स्टेप लिया है। आज जिंद से सोनीपत के बीच हाइड्रोजन ट्रेन चली है। अभी ये सफर 90 किलोमीटर का है। हम इस पर रिसर्च करते रहेंगे, लागत कम कैसे हो इसका तरीका ढूंढते रहेंगे, एफिशिएंसी कैसे बढ़े इस पर काम करते रहेंगे और बड़ी जांच पड़ताल करते करते एक के बाद एक कदम उठाते जाएंगे।
0: ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଜେପି ଏବଂ ଏନ୍ଡିଏର ସୁଶାସନ ମଡେଲ ଅନୁଯାୟୀ ଜିନ୍ଦର ବିକାଶ ହେଉଛି। ରେଳ ପରିବହନର ଭବିଷ୍ୟତ ସମ୍ପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏକବିଂଶ ଶତାବ୍ଦୀର ରେଳ ହାଇଡ୍ରୋଜେନ୍ ପ୍ରଯୁକ୍ତିବିଦ୍ୟା ଦ୍ୱାରା ପରିଚାଳିତ ହେବ। ସେ କହିଛନ୍ତି, ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ହାଇଡ୍ରୋଜେନ୍ ଟ୍ରେନ୍ ଜିନ୍ଦ ସୋନିପତ ମାର୍ଗରେ 90 କିଲୋମିଟର ଦୀର୍ଘ ପଥ ଅତିକ୍ରମ କରିବ। ପରବର୍ତ୍ତୀ ସମୟରେ ଏହାର ଚଳାଚଳକୁ ବୃଦ୍ଧି କରାଯିବ। ଶ୍ରୀ ମୋଦି କହିଛନ୍ତି, ବିଶ୍ୱର 3ରୁ 4ଟି ଦେଶ ହାଇଡ୍ରୋଜେନ୍ ଟ୍ରେନ୍ ଚଳାଇବା କ୍ଷମତା ରଖିଥିବା ବେଳେ ଭାରତ ଏଥିରେ ସାମିଲ ହୋଇଛି। ଆଜି ଉଦ୍ଘାଟିତ ହୋଇଥିବା ଟ୍ରେନ୍ରେ 3,200 ହର୍ସ ପାୱାର ବିଶିଷ୍ଟ ଇଞ୍ଜିନ୍ ବ୍ୟବହାର କରାଯାଇଛି, ଯାହା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏବଂ ସର୍ବାଧିକ ହାଇଡ୍ରୋଜେନ୍ ଶକ୍ତି ପରିଚାଳିତ ଟ୍ରେନ୍।
1: ହାଇଡ୍ରୋଜେନ୍ ଟ୍ରେନ୍ କା ଜିକ୍ର ଆଏଗା ତୋ ଜିନ୍ଦ କା ସୋନିପତ କା ହରିୟାଣା କା ନାମ ବି ଆଏଗା ହି ଆଏଗା। ମୈଁ ଆପ ସଭିକୁ ପୁରେ ଦେଶ କୁ ଭାରତୀୟ ରେଲ କି ଆଧୁନିକତା ସେ ଜୁଡେ ଇସ୍ ବଡେ କଦମ କେ ଲିଏ ବହୁତ ବହୁତ ବଧାଇ ଦେତା।
0: ଏହି ଅବସରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ରେଳ ଇଞ୍ଜିନିୟରିଂ କ୍ଷେତ୍ରରେ ଦେଶର ସାମର୍ଥ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହି ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ କେବଳ ନିରାପଦ ନୁହେଁ, ବରଂ ଅଧିକ ଗତିଯୁକ୍ତ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
2: ଆଜ ପ୍ରଧାନମନ୍ତ୍ରୀ ଜୀ 315 କରୋଡ ସେ 11 ଗୁନା ବଢାକର 3,500 କରୋଡ ରୂପେ ହରିୟାଣା ମେ ରେଲୱେ କେ ବିକାଶ କେ ଲିଏ ଦେତେ ହେଁ। आज हरियाणा में 18,000 करोड़ रुपए का रेलवे का काम चल रहा है। 34 स्टेशनों का नव निर्माण हो रहा है और 5 स्टेशन का तो काम भी पूरा हो गया है, होडल, जिंद, कालका, मंडी डाबवाली और नरवाना। इसके अलावा हरियाणा में 16 वंदे भारत सर्विसेज और 8 अमृत भारत चल रही है। हरियाणा को 100% विद्युतीकरण कर दिया गया है।
0: କେନ୍ଦ୍ର ସରକାର ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତା ରବିବାର ଦିନ ସମସ୍ତ ରାଜନୈତିକ ଦଳର ନେତାମାନଙ୍କ ବୈଠକ ଡାକିଛନ୍ତି। ବୈଠକରେ ସରକାର ସଂସଦର ଉଭୟ ଗୃହକୁ ସୁଚାରୁ ରୂପେ ପରିଚାଳନା ସୁନିଶ୍ଚିତ କରିବା ଲାଗି ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡ଼ିବେ। ଚଳିତ ମାସ 20 ତାରିଖରୁ ମୌସୁମୀ ଅଧିବେଶନ ଆରମ୍ଭ ହୋଇ ଅଗଷ୍ଟ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନ କାଳରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ଆଲୋଚନା ହେବା ସହ ମଞ୍ଜୁରୀ ପ୍ରଦାନ କରାଯିବାର ସମ୍ଭାବନା ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ରବିବାରଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ମୋଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତ କରିବେ। ଏହି 3ଟି ଦେଶକୁ ଭାରତ ରାଷ୍ଟ୍ରପତିଙ୍କ ଏହା ପ୍ରଥମ ଗସ୍ତ। ଆସନ୍ତା 20 ତାରିଖରେ ରାଷ୍ଟ୍ରପତି ମୋଲଡୋଭାରେ ପହଞ୍ଚିବା ପରେ ସେଠାକାର ରାଷ୍ଟ୍ରପତି ମାୟା ସେଣ୍ଢୁଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏହି ଅବସରରେ ଶ୍ରୀମତୀ ମୁର୍ମୁ ସେଠାକାର ସଂସଦର ଅଧ୍ୟକ୍ଷ ଇଗୋର ଗ୍ରୋସୁଙ୍କ ସହ ସାକ୍ଷାତ କରିବେ ଏବଂ ଏକ ବ୍ୟବସାୟିକ ମଞ୍ଚକୁ ଉଦ୍ବୋଧନ ଦେବେ। 21 ତାରିଖରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମାସିଡୋନିଆ ଗସ୍ତ କରିବେ। ସେଠାରେ ରାଷ୍ଟ୍ରପତି ତାଙ୍କ ପ୍ରତିପକ୍ଷ ଗୋଡାନା ଏସ୍ ଦାଭକୋବା ଏବଂ ପ୍ରଧାନମନ୍ତ୍ରୀ କ୍ରିଷ୍ଟିଜନ୍ ମିକ୍

କୁସ୍କିଙ୍କୁ ସାକ୍ଷାତ ଆଲୋଚନା କରିବେ। ଶ୍ରୀମତୀ ମୁର୍ମୁ ଉତ୍ତର ମାସିଡୋନିଆ ସଂସଦକୁ ସମ୍ବୋଧନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଭାରତ ଉତ୍ତର ମାସିଡୋନିଆ ବ୍ୟବସାୟିକ ମଞ୍ଚକୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଉଦ୍ବୋଧନ ଦେବେ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଦୁଇଦିନିଆ ରୋମାନିଆ ଗସ୍ତ କରି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରୋମାନିଆ ରାଷ୍ଟ୍ରପତି ନିକୁସୋର ଡେନ୍ଙ୍କ ସହ ଏବଂ ସେଠାକାର ଶୀର୍ଷ ନେତାମାନଙ୍କ ସହ ସାକ୍ଷାତ ଆଲୋଚନା କରିବେ। ସେଠାରେ ରାଷ୍ଟ୍ରପତି ଭାରତ ରୋମାନିଆ ବ୍ୟବସାୟିକ ମଞ୍ଚକୁ ସମ୍ବୋଧନ କରିବା ସହ ପ୍ରବାସୀ ଭାରତୀୟମାନଙ୍କ ସହ ଆଲୋଚନା କରିବେ। ରାଷ୍ଟ୍ରପତିଙ୍କ ଗସ୍ତ ନେଇ ବୈଦେଶିକ ମନ୍ତ୍ରଣାଳୟ କହିଛି, ଏହି ଗସ୍ତ ସମ୍ପୃକ୍ତ ଦେଶଗୁଡ଼ିକ ସହିତ କୂଟନୈତିକ ସହଭାଗିତା ବୃଦ୍ଧି ଓ ପୂର୍ବ ୟୁରୋପ ସହ ସହଯୋଗ ଆହୁରି ଦୃଢ଼ କରିବା ଲକ୍ଷ୍ୟ ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜିଠାରୁ ତିନିଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଉଛନ୍ତି। ଶ୍ରୀ ଶାହା ସେଠାରେ ସୀମା ସୁରକ୍ଷା, ପ୍ରଶାସନିକ ଆଇନ

0: ସାକ୍ଷାତ ଆଲୋଚନା କରିବେ। ସେଠାରେ ରାଷ୍ଟ୍ରପତି ଭାରତ ରୋମାନିଆ ବ୍ୟବସାୟିକ ମଞ୍ଚକୁ ସମ୍ବୋଧନ କରିବା ସହ ପ୍ରବାସୀ ଭାରତୀୟମାନଙ୍କ ସହ ଆଲୋଚନା କରିବେ। ରାଷ୍ଟ୍ରପତିଙ୍କ ଗସ୍ତ ନେଇ ବୈଦେଶିକ ମନ୍ତ୍ରଣାଳୟ କହିଛି, ଏହି ଗସ୍ତ ସମ୍ପୃକ୍ତ ଦେଶଗୁଡ଼ିକ ସହିତ କୂଟନୈତିକ ସହଭାଗିତା ବୃଦ୍ଧି ଓ ପୂର୍ବ ୟୁରୋପ ସହ ସହଯୋଗ ଆହୁରି ଦୃଢ଼ କରିବା ଲକ୍ଷ୍ୟ ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜିଠାରୁ ତିନିଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଉଛନ୍ତି। ଶ୍ରୀ ଶାହା ସେଠାରେ ସୀମା ସୁରକ୍ଷା, ପ୍ରଶାସନିକ, ଆଇନ ଶୃଙ୍ଖଳା ଓ ବିକାଶ ସହ ଜଡ଼ିତ କେତେକ କାର୍ଯ୍ୟକ୍ରମରେ ଯୋଗଦେବେ। ଆସନ୍ତାକାଲି ଶ୍ରୀ ଶାହା ସିଲିଗୁଡ଼ିସ୍ଥିତ ଜୁମାଗଛ ସୀମା ଆଉଟ୍ପୋଷ୍ଟ ପରିଦର୍ଶନ କରି ଅଷ୍ଟାଦଶ ବାଟାଲିୟନ୍ ସୀମା ଆଉଟ୍ପୋଷ୍ଟରେ ସୀମା ସୁରକ୍ଷା ବଳ ଯବାନଙ୍କ ସହ ଆଲୋଚନା କରିବେ। ଏହି ଅବସରରେ ଶ୍ରୀ ଶାହା ବିଏସ୍ଏଫ୍ ସହ ଜଡ଼ିତ କେତେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ଅପରାହ୍ନରେ ସ୍ୱରାଷ୍ଟ୍ରମନ୍ତ୍ରୀ ପଶ୍ଚିମବଙ୍ଗରେ ସୀମା ସମ୍ପର୍କିତ ସମସ୍ୟା ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ସାମୁଦ୍ରିକ ପ୍ରଶାସନ ମହାନିର୍ଦ୍ଦେଶାଳୟ ଡିଜିଏମ୍ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ହର୍ମୁଜ୍ ପ୍ରଣାଳୀ ଦେଇ ଅତିକ୍ରମ କରିବାକୁ ଥିବା ଜାହାଜଗୁଡ଼ିକରେ ଭାରତୀୟ ନାବିକମାନଙ୍କୁ ନିୟୋଜନ ନ କରିବାକୁ ନିର୍ଦ୍ଦେଶ ଦେଇଛି। ଏନେଇ ଜାହାଜଗୁଡ଼ିକର ମାଲିକ, ପରିଚାଳକ ଏବଂ ନିଯୁକ୍ତି ଦେଉଥିବା କମ୍ପାନୀଗୁଡ଼ିକୁ ମହାନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ମଧ୍ୟପ୍ରାଚ୍ୟରେ ବିଗୁଡ଼ୁଥିବା ପରିସ୍ଥିତି ଏବଂ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ କ୍ରମାଗତ ଆକ୍ରମଣକୁ ଦୃଷ୍ଟିରେ ରଖି ମହାନିର୍ଦ୍ଦେଶାଳୟ ଏହି ପଦକ୍ଷେପ ନେଇଛି। ସୂଚନା ଅନୁଯାୟୀ ସଂଘର୍ଷ ପ୍ରଭାବିତ ଅଞ୍ଚଳରେ କାର୍ଯ୍ୟରତ ନାବିକ ଏବଂ ବାଣିଜ୍ୟିକ ଜାହାଜ ପ୍ରତି ବିପଦ ଆଶଙ୍କା ବୃଦ୍ଧି ପାଇଛି। ଆନ୍ତର୍ଜାତିକ ନ୍ୟାୟ ଦିବସ ଅବସରରେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମେଘୱାଲ କହିଛନ୍ତି, ନ୍ୟାୟପୂର୍ଣ୍ଣ ସମାଜ ନିର୍ମାଣ କ୍ଷେତ୍ରରେ ସମସ୍ତଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେ ଜନସାଧାରଣଙ୍କୁ ଏକ ନିରପେକ୍ଷ ବ୍ୟବସ୍ଥା ଓ ମାନବୀୟ ସମ୍ମାନ ଆଧାରିତ ସମାଜ ନିର୍ମାଣ ଲାଗି ସଂକଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ଆନ୍ତର୍ଜାତିକ ନ୍ୟାୟ ଦିବସର ଉଦ୍ଦେଶ୍ୟ ହେଉଛି ସମସ୍ତଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରିବା, ଯାହାଫଳରେ ସମସ୍ତ ନାଗରିକ ସମ୍ମାନର ସହ ନ୍ୟାୟପୂର୍ଣ୍ଣ ଭାବେ ଜୀବନ ବିତାଇ ପାରିବେ। ୟୁରୋପୀୟ ସଂଘ ପାକିସ୍ତାନରେ ମାନବାଧିକାର ପରିସ୍ଥିତି ନେଇ ଗଭୀର ଚିନ୍ତା ବ୍ୟକ୍ତ କରିଛି। ଏହି ପ୍ରସଙ୍ଗ ନେଇ ୟୁରୋପୀୟ ସଂଘ ପାକିସ୍ତାନକୁ ଚେତାବନୀ ଦେଇଛି ଯେ ଯଦି ମାନବାଧିକାର ସ୍ଥିତି ଉଲ୍ଲଂଘନ ଭଳି ପରିସ୍ଥିତି ଜାରି ରହେ, ତେବେ ପାକିସ୍ତାନକୁ ପୂର୍ବରୁ ଆମଦାନୀ କ୍ଷେତ୍ରରେ ୟୁରୋପୀୟ ସଂଘ ପକ୍ଷରୁ ଦିଆଯାଉଥିବା ଶୁଳ୍କ ରିହାତିରେ ପରିବର୍ତ୍ତନ କରାଯିବ। 2023-2025 ମଧ୍ୟରେ ମିଳିଥିବା ଯୁଗ୍ମ ନିରୀକ୍ଷଣ ରିପୋର୍ଟର ଅନୁଧ୍ୟାନ ପରେ ୟୁରୋପୀୟ କମିଶନ ଏବଂ ବୈଦେଶିକ ବ୍ୟାପାର ଓ ସୁରକ୍ଷା ନୀତି ସମ୍ପର୍କିତ ୟୁରୋପୀୟ ସଂଘ ଉଚ୍ଚ ପ୍ରତିନିଧି ଏଭଳି ମନ୍ତବ୍ୟ ଦେଇଛନ୍ତି। ରିପୋର୍ଟ ଅନୁଯାୟୀ ପାକିସ୍ତାନ ଜେନେରାଲାଇଜ୍ଡ ସ୍କିମ୍ ଅଫ୍ ପ୍ରିଫରେନ୍ସ ପ୍ଲସ୍ ଅନୁଯାୟୀ ଦାୟିତ୍ୱ ନିର୍ବାହ କ୍ଷେତ୍ରରେ ବିଫଳ ହୋଇଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଚୀନ୍ ହସ୍ତକ୍ଷେପ କରିବା ଲାଗି ବ୍ୟାପକ ଅଭିଯାନ ଚଳାଇଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଆମେରିକାର ରାଷ୍ଟ୍ରପତି ପଦର ଗୁରୁତ୍ୱକୁ ହ୍ରାସ କରିବା, ଲକ୍ଷ ଲକ୍ଷ ଆମେରିକୀୟ ମତଦାତାଙ୍କ ସୂଚନା ହାସଲ କରିବା ଏବଂ ଆମେରିକାର ଗୁଇନ୍ଦା ସଂସ୍ଥାଗୁଡ଼ିକର କାର୍ଯ୍ୟରେ ଦଖଲ ଦେବା ଭଳି ଚୀନ୍ ଯୋଜନା କରିଥିବା ସେ କହିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ ହ୍ୱାଇଟ୍ ହାଉସ୍ରୁ ଟେଲିଭିଜନ ଜରିଆରେ ଏକ ରାଷ୍ଟ୍ରୀୟ ପ୍ରସାରଣରେ ନିର୍ବାଚନ ସୁରକ୍ଷା ସମ୍ବନ୍ଧିତ ସମସ୍ତ ତଥ୍ୟ ତତ୍କାଳ ସାର୍ବଜନୀନ କରିବା ଲାଗି ଘୋଷଣା କରିଛନ୍ତି। ସେ କହିଛନ୍ତି, ଏହିସବୁ ଦସ୍ତାବିଜ୍ରେ ଆମେରିକାର ନିର୍ବାଚନ ଢାଞ୍ଚାରେ ଥିବା ତ୍ରୁଟି ପରିଲକ୍ଷିତ ହୋଇଛି ଏବଂ ଆମେରିକାର ରାଜନୀତିକୁ ପ୍ରଭାବିତ କରିବା ଲାଗି ବହୁ ବର୍ଷ ଧରି ଚୀନ୍ ଉଦ୍ୟମ କରୁଥିବା ଜଣାପଡ଼ିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ହରିୟାଣାର ଜିନ୍ଦ ରେଳ ଷ୍ଟେସନରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତା ରବିବାର ଦିନ ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ। ଆସନ୍ତା ରବିବାରଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ମୋଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତରେ ଯିବେ ରାଷ୍ଟ୍ରପତି। ପଶ୍ଚିମବଙ୍ଗ ଗସ୍ତ କରି ଆଜି ସୀମା ସୁରକ୍ଷା ଓ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ସମସ୍ତଙ୍କ ପାଇଁ ନ୍ୟାୟ ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ଆନ୍ତର୍ଜାତିକ ନ୍ୟାୟ ଦିବସ। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the Midday News. The headlines. Prime Minister Narendra Modi flags off India's first hydrogen train in Jind, Haryana. Also lays foundation stone and dedicates various development projects worth over 14,000 crore rupees. DGMA directs ship owners to avoid deploying Indian seafarers undertaking voyages through Strait of Hormuz. European Union expresses serious concern over human rights situation in Pakistan, asks Islamabad to comply with international commitments to access trade benefits. IMD forecasts heavy rainfall over parts of Arunachal Pradesh, Assam, Meghalaya and Odisha today. And in badminton, Indian ace shuttler PV Sindhu enters semi-finals of Japan Open in Tokyo.

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ଶରଧା ବାଲିରେ ପହଞ୍ଚିଲା ତାଳଧ୍ୱଜ ଓ ଦର୍ପ ଦଳନ, ଶ୍ରୀଗୁଣ୍ଡିଚା ଅଭିମୁଖେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ। ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ଅପରାହ୍ନରେ ଓଡ଼ିଶାର 7ଟି ଅମୃତ ଭାରତ ଷ୍ଟେସନ୍ର କରିବେ ଉଦ୍ଘାଟନ। ବିଶ୍ୱରେ ନ୍ୟାୟ, ଉତ୍ତରଦାୟିତ୍ୱ ଓ ମାନବାଧିକାର ପ୍ରସାରର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ନ୍ୟାୟ ଦିବସ। ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା, ଚଳିତ ମାସ ପହିଲାରୁ ଆଜି ସୁଦ୍ଧା 70% ଅଧିକ ବର୍ଷା ରେକର୍ଡ। ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରା ରଥାରୂଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରା କରୁଛନ୍ତି। ଆଜି ଦ୍ୱିତୀୟ ଦିନରେ ଶ୍ରୀଜୀଉମାନଙ୍କ ରଥଟଣା କାର୍ଯ୍ୟ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଗ୍ରହଣରେ ଜାରି ରହିଛି। ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଶ୍ରୀଗୁଣ୍ଡିଚା ନିକଟ ଶରଧାବାଲିରେ ପହଞ୍ଚସାରିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶରଧାବାଲି ଅଭିମୁଖେ ଯାତ୍ରା କରୁଛି। ଆଜି ସକାଳ 9:30ରେ ପୁଣି ଥରେ ରଥଟଣା ଆରମ୍ଭ ହୋଇଥିଲା। ରଥଟଣା ସମେତ ରଥଯାତ୍ରା ସହ ଜଡ଼ିତ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ସମ୍ପନ୍ନ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ବଡ଼ଦାଣ୍ଡ ଘଣ୍ଟ ଘଣ୍ଟା, ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଛି। ଆଜି ରଥ ଉପରେ ପୂର୍ଣ୍ଣାଙ୍ଗ ଦର୍ଶନ ଦେବେ ମହାପ୍ରଭୁ। ଆସନ୍ତାକାଲି ଶ୍ରୀଜୀଉମାନଙ୍କ ଆଡ଼ପ ବିଜେନୀତି ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହରିୟାଣାର ଜିନ୍ଦ ରେଳଷ୍ଟେସନରୁ ସୋନିପତ ମଧ୍ୟରେ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍ ରେଳବାଇ କ୍ଷେତ୍ରରେ ସ୍ୱଚ୍ଛ ଏବଂ ସ୍ଥାୟୀ ଗତିଶୀଳତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ସ୍ୱଦେଶୀ ଜ୍ଞାନକୌଶଳରେ ଏହି ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ବିକାଶ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଜନସମାବେଶକୁ ଉଦ୍ବୋଧନ ଦେଇ କହିଛନ୍ତି, ଗତ 12 ବର୍ଷ ମଧ୍ୟରେ ଭାରତୀୟ ରେଳବାଇ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ରେଳବାଇର ଆଧୁନିକୀକରଣ ଦେଶର ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିଛି। ଏକବିଂଶ ଶତାବ୍ଦୀର ରେଳର ହାଇଡ୍ରୋଜେନ୍ ପ୍ରଯୁକ୍ତିବିଦ୍ୟା ଦ୍ୱାରା ପରିଚାଳିତ ହେବ ବୋଲି ଶ୍ରୀ ମୋଦି କହିଛନ୍ତି।
1: ଆଜ ଭାରତୀୟ ରେଲରେ ବି 21ଭି ସଦୀ କି ଟେକ୍ନୋଲୋଜି ମେଁ ଏକ ବଡ଼ା ଷ୍ଟେପ୍ ଲିଆ ହେ। ଆଜ ଜିନ୍ଦ ସେ ସୋନିପତ କେ ବିଚ୍ ହାଇଡ୍ରୋଜେନ୍ ଟ୍ରେନ୍ ଚଲି ହେ। ଅବ ୟେ ସଫର 90 କିଲୋମିଟର କା ହେ। ହମ ଇସ୍ ପର ରିସର୍ଚ କରତେ ରହେଙ୍ଗେ, ଲାଗତ କମ କୈସେ ହୋ ଇସକା ତରିକା ଢୁଣ୍ଡତେ ରହେଙ୍ଗେ, ଏଫିସିଏନ୍ସି କୈସେ ବଢେ ଇସ ପର କାମ କରତେ ରହେଙ୍ଗେ, ଔର ବଡି ଯାଞ୍ଚ ପଡତାଲ କରତେ କରତେ ଏକ କେ ବାଦ ଏକ କଦମ ଉଠାତେ ଯାଏଙ୍ଗେ।
0: ଆଜି ଉଦ୍ଘାଟିତ ହୋଇଥିବା ଟ୍ରେନ୍ରେ 3200 ହର୍ସ ପାୱାର ବିଶିଷ୍ଟ ଇଞ୍ଜିନ୍ ବ୍ୟବହାର କରାଯାଇଛି, ଯାହା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏବଂ ସର୍ବାଧିକ ହାଇଡ୍ରୋଜେନ୍ ଶକ୍ତି ପରିଚାଳିତ ଟ୍ରେନ୍। ଏହି ଅବସରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ରେଳ ଇଞ୍ଜିନିୟରିଂ କ୍ଷେତ୍ରରେ ଦେଶର ସାମର୍ଥ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହି ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ କେବଳ ନିରାପଦ ନୁହେଁ, ବରଂ ଅଧିକ ଗତିଯୁକ୍ତ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
2: एक ऐसा बड़ा संकल्प लिया कि हाइड्रोजन की पूरी टेक्नोलॉजी देश में विकसित करेंगे और आज ये दिन उस संकल्प की सिद्धि का दिन है। आज इस उपलब्धि के साथ भारत अब दुनिया के उन चुनिंदा देशों में शामिल हो गया जहां हाइड्रोजन ट्रेन की पूरी टेक्नोलॉजी उपलब्ध है।
0: ପ୍ରଧାନମନ୍ତ୍ରୀ ଆଜି

0: ଅପରାହ୍ନରେ ଅମୃତ ଭାରତ ଷ୍ଟେସନ ଯୋଜନାରେ ନିର୍ମାଣ ହୋଇଥିବା ଦେଶରେ 74ଟି ରେଳ ଷ୍ଟେସନକୁ ଲୋକାର୍ପଣ କରିବେ। ଏଥିରେ ଓଡ଼ିଶାର 7ଟି ରେଳ ଷ୍ଟେସନ ସାମିଲ ଥିବା ପୂର୍ବତଟ ରେଳବାଇ ସୂତ୍ରରୁ ସୂଚନା ମିଳିଛି। ବଲାଙ୍ଗୀର, ବରପାଲି, କେସିଙ୍ଗା, ତାଳଚେର, ବାରିପଦା, ବିମଳାଗଡ଼ ଏବଂ ପାରଳାଖେମୁଣ୍ଡି ରେଳ ଷ୍ଟେସନର ଉଦ୍ଘାଟନ ହେବ। ଏହି 7ଟି ଷ୍ଟେସନ ପାଇଁ 109 କୋଟି ଟଙ୍କା ବ୍ୟୟ ହୋଇଛି। ପ୍ରଧାନମନ୍ତ୍ରୀ ପଞ୍ଜାବର ଜଳନ୍ଧରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଷ୍ଟେସନଗୁଡ଼ିକର ଉଦ୍ଘାଟନ କରିବେ। ଯାତ୍ରୀଙ୍କ ସୁବିଧା ପାଇଁ ନୂତନ ଷ୍ଟେସନ ଭବନ ନିର୍ମାଣ କରାଯିବା ସହ ଗାଡ଼ି ଚଳାଚଳ ନିୟନ୍ତ୍ରଣ ପାଇଁ ପ୍ରବେଶ ପଥକୁ ପ୍ରଶସ୍ତ କରାଯାଉଛି। ଆରାମଦାୟକ ଯାତ୍ରା ପାଇଁ ପ୍ଲାଟଫର୍ମଗୁଡ଼ିକରେ ଉନ୍ନତ ଆଶ୍ରୟସ୍ଥଳୀ, ଅତ୍ୟାଧୁନିକ ଅପେକ୍ଷା ଗୃହ, ସ୍ୱଚ୍ଛ ଶୌଚାଳୟ ଏବଂ ଡିଜିଟାଲ୍ ଯାତ୍ରୀ ସୂଚନା ଫଳକ ଲଗାଯାଇଛି। ପ୍ରତ୍ୟେକ ଷ୍ଟେସନରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ହସ୍ତତନ୍ତ, ପାରମ୍ପରିକ ଶିଳ୍ପ ଓ ଆଦିବାସୀ କଳାକୁ ଚିତ୍ରିତ କରାଯାଇଛି। ଏହି 7ଟି ଷ୍ଟେସନର ପୁନଃ ବିକାଶ ଭାରତୀୟ ରେଳବାଇର ଓଡ଼ିଶାର ସାମଗ୍ରିକ, ସାମାଜିକ, ଅର୍ଥନୈତିକ ବିକାଶରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ର ସରକାର ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତା ରବିବାର ଦିନ ସମସ୍ତ ରାଜନୈତିକ ଦଳର ନେତାମାନଙ୍କ ବୈଠକ ଡାକିଛନ୍ତି। ବୈଠକରେ ସରକାର ସଂସଦର ଉଭୟ ଗୃହକୁ ସୁଚାରୁ ରୂପେ ପରିଚାଳନା ସୁନିଶ୍ଚିତ କରିବା ଲାଗି ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡ଼ିବେ। ଚଳିତ ମାସ 20 ତାରିଖରୁ ମୌସୁମୀ ଅଧିବେଶନ ଆରମ୍ଭ ହୋଇ ଅଗଷ୍ଟ ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନ କାଳରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ଆଲୋଚନା ହେବା ସହ ମଞ୍ଜୁରୀ ପ୍ରଦାନ କରାଯିବାର ସମ୍ଭାବନା ରହିଛି। ସମସ୍ତଙ୍କ ପାଖରେ ନ୍ୟାୟର ସୁଫଳ ପହଞ୍ଚାଇବା ଲକ୍ଷ୍ୟ ନେଇ ଆଜି ଅନ୍ତର୍ଜାତୀୟ ନ୍ୟାୟ ଦିବସ ପାଳନ କରାଯାଉଛି। ସମସ୍ତଙ୍କ ପାଇଁ ନ୍ୟାୟ, ବିଶ୍ୱ ଶାନ୍ତି ପ୍ରତିଷ୍ଠା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷ ନ୍ୟାୟ ଦିବସର ବିଷୟବସ୍ତୁ ରହିଛି ସାରା ବିଶ୍ୱରେ ନ୍ୟାୟ, ଉତ୍ତରଦାୟିତ୍ୱ ଓ ମାନବାଧିକାରର ପ୍ରସାର। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
1: ମାନବ ସଭ୍ୟତାର ବିକାଶ ସହିତ ନ୍ୟାୟର ଧାରଣା ମଧ୍ୟ କ୍ରମଶଃ ବିକଶିତ ହୋଇଛି। ନ୍ୟାୟ କେବଳ ଦୋଷୀକୁ ଦଣ୍ଡ ଦେବା ନୁହେଁ, ବରଂ ପୀଡ଼ିତଙ୍କ ଅଧିକାରର ସୁରକ୍ଷା, ସତ୍ୟର ସ୍ଥାପନ ଏବଂ ଆଇନର ଶାସନକୁ ସୁନିଶ୍ଚିତ କରିବା ଏହାର ମୂଳ ଉଦ୍ଦେଶ୍ୟ। 1998 ଇଟାଲୀର ରୋମ୍ ସହରରେ 120ରୁ ଉର୍ଦ୍ଧ୍ୱ ଦେଶର ପ୍ରତିନିଧିଙ୍କ ଉପସ୍ଥିତିରେ ରୋମ୍ ଷ୍ଟାଚ୍ୟୁଟ୍ ଗ୍ରହଣ କରାଯାଇଥିଲା। ପରେ 2002 ନେଦରଲ୍ୟାଣ୍ଡର ହେଗ୍ ସହରରେ ଆନ୍ତର୍ଜାତିକ ଅପରାଧ ଅଦାଲତ ଆଇସିସି କାର୍ଯ୍ୟ ଆରମ୍ଭ କରିଥିଲା। ନ୍ୟାୟ କେବଳ ଏକ ଆଇନଗତ ବ୍ୟବସ୍ଥା ନୁହେଁ, ଏହା ସଭ୍ୟତାର ଆତ୍ମା। ଯେଉଁଠାରେ ନ୍ୟାୟ ପ୍ରତିଷ୍ଠା ହୁଏ ସେଠାରେ ଶାନ୍ତି, ସମାନତା ଓ ମାନବିକତାର ବିକାଶ ହୋଇଥାଏ। ବର୍ତ୍ତମାନର ବୈଷୟିକ ପରିସ୍ଥିତିରେ ନ୍ୟାୟ ବ୍ୟବସ୍ଥାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କୌଣସି ବ୍ୟକ୍ତି କିମ୍ବା ଶକ୍ତି ଆଇନଠାରୁ ଊର୍ଦ୍ଧ୍ୱରେ ନୁହେଁ, ଏହି ବାର୍ତ୍ତାକୁ ଆନ୍ତର୍ଜାତିକ ନ୍ୟାୟ ଦିବସ ସୁଦୃଢ଼ କରିଥାଏ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରିଣୀ।
0: ଚଳିତ ଶିକ୍ଷାବର୍ଷ ପାଇଁ ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହୋଇଛି। ଏହି ପର୍ଯ୍ୟାୟରେ 3,82,835 ଜଣ ନାମ ଲେଖାଇଛନ୍ତି। ଆସନ୍ତା 23 ତାରିଖରେ ନାମଲେଖା ପାଇଁ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବ। ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ଆଜି ଓସେପାଠାରେ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ତଦନ୍ତ ଜାରି ରହିଛି। ଡିଏସ୍ପି ନରେନ୍ଦ୍ର ବେହେରାଙ୍କ ସମେତ 5 ଜଣିଆ ଟିମ୍ ଏଥିରେ ସାମିଲ ଅଛନ୍ତି। ପୂର୍ବରୁ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପରିଷଦ ତଦନ୍ତ କରାଯାଇଥିଲା। ପାଠ୍ୟପୁସ୍ତକ ତ୍ରୁଟି ଘଟଣାରେ ଏସ୍ସିଇଆର୍ଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଗିରଫ କରାଯାଇଛି। ପୂର୍ବରୁ ଏହି ଘଟଣାରେ 3 ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବନ ଏବଂ 6 ଜଣ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗତ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତ୍ରୁଟି ସମ୍ପର୍କିତ ସମଗ୍ର ପ୍ରକ୍ରିୟାର ଅପରାଧିକ ତଦନ୍ତ ଆରମ୍ଭ କରିବା ନେଇ ନିର୍ଦ୍ଦେଶ ଦେଇଥିଲେ। ଭଦ୍ରକ ମହିଳା ମହାବିଦ୍ୟାଳୟରେ 7 ଦିନ ଧରି ଚାଲିଥିବା ଆତ୍ମରକ୍ଷା ପ୍ରଶିକ୍ଷଣ କୌଶଳ ଶିବିର ଆଜି ଉଦ୍ଯାପିତ ହୋଇଯାଇଛି। ଶିକ୍ଷାବିତ୍ ଡକ୍ଟର ଅଭୟ କୁମାର ଦାସ ଶିବିରରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଆତ୍ମରକ୍ଷା ପ୍ରଶିକ୍ଷଣ ନେବା ପାଇଁ ପରାମର୍ଶ ଦେଇଥିଲେ। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 26ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅତି ପ୍ରବଳ ବର୍ଷା ନେଇ 9ଟି ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ କେନ୍ଦୁଝର ଜିଲ୍ଲାର ହାଟଡିହିରେ ସର୍ବାଧିକ 210 ମିଲିମିଟର ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଚଳିତ ମାସ ପହିଲା

ଆଜି ସୁଦ୍ଧା ରାଜ୍ୟରେ 17% ଅଧିକ ବର୍ଷା ହୋଇଥିବା ନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ମଧ୍ୟାହ୍ନ 12 ସୁଦ୍ଧା 609.79 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ 28,644 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 28,644 ଘନଫୁଟ ଜଳ ନିଷ୍କାସିତ ହେଉଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଶରଧା ବାଲିରେ ପହଞ୍ଚିଲା ତାଳଧ୍ୱଜ ଓ ଦର୍ପ ଦଳନ, ଶ୍ରୀଗୁଣ୍ଡିଚା ଅଭିମୁଖେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ। ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ଅପରାହ୍ନରେ ଓଡ଼ିଶାର 7 ଅମୃତ ଭାରତ ଷ୍ଟେସନ୍ର କରିବେ ଉଦ୍ଘାଟନ। ବିଶ୍ୱରେ ନ୍ୟାୟ, ଉତ୍ତରଦାୟିତ୍ୱ, ମାନବାଧିକାର ପ୍ରସାରର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ନ୍ୟାୟ ଦିବସ ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା। ଚଳିତ ମାସ ପହିଲାରୁ ଆଜି ସୁଦ୍ଧା 17% ଅଧିକ ବର୍ଷା ରେକର୍ଡ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍ରେ। ନମସ୍କାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।